ଆକାଶବାଣୀ ବାରିପଦା, ଆଜି ରବିବାର, 1948 ଅକ୍ଟୋବର, ଆଷାଢ଼ ମାସ 21 ଦିନ, ଇଂରାଜୀ 2026 ମସିହା ଜୁଲାଇ 12 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି FM ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 MHz। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58

ଶ୍ରେଷ୍ଠତା ଜନ୍ମରୁ ଆସିନଥାଏ, ଗୁଣ ଯୋଗୁଁ ପ୍ରାପ୍ତ ହୋଇଥାଏ। ଦୁଗ୍ଧ, ଦହି, ଘିଅ ଏସବୁ ଗୋଟିଏ କୂଳର ହୋଇଥିଲେ ମଧ୍ୟ ସଭିଙ୍କର ମୂଲ୍ୟ ଅଲଗା ଅଲଗା ହୋଇଥାଏ। ଆକାଶବାଣୀ ବାରିପଦା, ସମୟ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ନମିତା ଅଗ୍ରୱାଲଙ୍କ କଣ୍ଠରେ, ରଚନା ବାବା ବୁଦ୍ଧନାଥ ଦାସ।

ବନ୍ଦନାର ଶେଷ ଭକ୍ତିଗୀତଟିଏ ଗାଇଛନ୍ତି ଶିଳ୍ପୀ ଶାନ୍ତିଲତା ବାରିକ। ତାଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କର ଅନ୍ୟ ଏକ ରଚନା।

ଶାନ୍ତିଲତା ବାରିକ ଗାଇଥିବା ଭକ୍ତି ଗୀତଟି ସହିତ ଶେଷ କରୁଛୁ ଆଜିର ବନ୍ଦନା। ଆଜି କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ନନ୍ଦିତା ଭଞ୍ଜ, ଭିକାରୀ ବଳ, ନମିତା ଅଗ୍ରୱାଲ, କୁମାର ବାପି ଏବଂ ଶାନ୍ତିଲତା ବାରିକ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ସୂଚନା ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସେସହିଲା ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି। ତୀର୍ଥାନନ୍ଦ ମିଶ୍ର।

କିଏ ଖୋଜିଦେବ ମୋ ରଙ୍କୁଣୀ ଧନକୁ, କେଉଁଠି ହଜିଛି ସେ ମହାଧନ, କେଉଁଠି ପାଇବି ମୁଁ, ଦୟାକରି କୁହନ୍ତୁ ପତି ମହାପାତ୍ରେ, ପୁଷ୍ପାଳକେ ଦୟିତାପତିଏ। ଡାକି ଡାକି ଥକି ପଡ଼ିଲିଣି ମୁଁ ପଡ଼ ପଣ୍ଡାଏ, ଭୋଗ ଚଳୁରେ ଝଲସୁଛନ୍ତି ନା କଳାଶ୍ରୀମୁଖ, ନନ୍ଦୀ ଘୋଷରେ ଚକା ଅପସର ଲାଗି ହେଲାବେଳେ, ଆଡ଼ ଚାହାଣିରେ ଚାହୁଁଛନ୍ତି ନା ସେ। ସେଦିନ ଦୂର ମୂଲକରୁ ଏଇ ଦିଅଙ୍କୁ ଖୋଜି ଖୋଜି ଆସିଥିଲା ଜଣେ ଧୂଳିଆ ବ୍ରାହ୍ମଣ, ଖୋଜି ସମ୍ବାଦ ଦେଲା ଯାଇ ମହାର୍ଜାଙ୍କୁ, ହେଲେ ମଣିମା ବିଜେ କଲା ବେଳକୁ ହଟିଆ ଠାକୁର କ'ଣ ଅଛନ୍ତି ଯେ ମିଳିବେ। ବିଚରା ବାଲୁଭନ୍ତ ଘେରା ନୀଳାଚଳକୁ ଦେଖି ମହାର୍ଜା ଭାରି ଦୁଃଖ ଲଭିଲେ, ମାତ୍ର ତାଙ୍କ ନିଷ୍ଠାକୁ ଧନ୍ୟ କହିବ। ପୀଠାଧୀଶ୍ୱର ନୃସିଂହଙ୍କୁ ପୂଜା କରି ଆରମ୍ଭ କଲେ ଦେଉଳ ତୋଳା କାମ। ଆହ କ'ଣ କହିବା ସେ ମନ୍ଦିରର ଶୋଭାକୁ, ଦେଖିଲେ ଆଖି ଲାଖି ରହିବ, ଠେକା ଖସି ପଡ଼ିବ ତଳେ ଚୂଳକୁ ନିରେଖିଲେ। ହେଲେ ଠାକୁର କାହାନ୍ତି, ପ୍ରତିଷ୍ଠା ବା କରିବ କିଏ। ପୁଣ୍ୟଶ୍ଳୋକ ମହାର୍ଜା ନାରଦଙ୍କ ସଙ୍ଗରେ ଗଲେ ବ୍ରହ୍ମପୁର, ବ୍ରହ୍ମାଙ୍କୁ ବରଣ କରିବେ ମନ୍ଦିର ପ୍ରତିଷ୍ଠା।

ଇଚ୍ଛା ପାଇଁ ଆନନ୍ଦ ମନରେ ଅନୁରୋଧ ରକ୍ଷା କଲେ ପିତାମହ ବ୍ରହ୍ମା। ହେଲେ ମନ୍ଦିରରେ କେଉଁ ବିଗ୍ରହ ପ୍ରତିଷ୍ଠା କରିବେ ସେ, ପ୍ରଭୁ କେଉଁ ରୂପରେ ଅବତରଣ କରିବେ? ପ୍ରଭୁ ଖୋଜାର ଆଉ ଗୋଟିଏ ପର୍ବ ଆରମ୍ଭ ହୋଇଗଲା। ଅଚାନକ ସମୁଦ୍ର ଗର୍ଭରେ ଭାସିଲା ଏକ ମହାଦାରୁ। ସେହି ଅପୌରୁଷେୟ ମହାଦାରୁଙ୍କୁ ସ୍ୱପ୍ନରେ ଦେଖି ବିମୋହିତ ହୋଇଗଲେ ମହାର୍ଯ୍ୟ। ଏହା ଭିତରୁ ତେବେ ମୁକୁଳି ଉଠିବେ ନୀଳାଚଳ ଚୂଡ଼ାମଣି, ପୁଣି ପ୍ରତୀକ୍ଷା, ପୁଣି ପ୍ରଭୁ ଖୋଜା। ସମୁଦ୍ରରେ ଭାସମାନ ମହାଦାରୁଙ୍କୁ ଉତ୍ତୋଳନ କରିପାରୁନାହାନ୍ତି ଯେ ମହାର୍ଯ୍ୟାଙ୍କର ଅକ୍ଷୋଭିଣୀ ସେନା। ସମସ୍ତ ପ୍ରୟାସ ବିଫଳ ହେଉଛି। ଭଗବତ ଶକ୍ତି ନିକଟରେ ମାନବ ଶକ୍ତିର ଏକି କରୁଣ ପରିଣତି ସତେ। ଦୀର୍ଘକାଳ ସମୁଦ୍ରର ବାଲୁକା ରାଶିରେ ପ୍ରାୟ ଉପବେଶନରେ ଧାରଣା ଦେଲେ ରାଜାରାଣୀ। ଶେଷରେ ଭକ୍ତର ବ୍ୟାକୁଳ ନିବେଦନରେ ଭଗବାନଙ୍କ ଶୂନ୍ୟପୁର ଥରି ଉଠିଲା। ଆରମ୍ଭ ହେଲା ଶୂନ୍ୟବାଣୀ। ଆହେ ଇନ୍ଦ୍ର ଦ୍ୟୁମନ ଏ ନୁହେ ଚନ୍ଦନ ଦାରୁ, ଏ ସେ ମୋରି ପିଣ୍ଡ, ଅଚଳ ମହାମେରୁକୁ ତୁ ସେନା ତୁଳି ପାରିବେ ନାହିଁ ରେ। ମୁଁ ନିଜେ ନିଜେ ବିଜେ କରିବି। ଗୋଟିଏ ପାଖରେ ବସୁ ବ୍ରାହ୍ମଣ, ଆଉ ଗୋଟିଏ ପାଖେ ବସୁ ଶବର। ଖାଲି ଟିକିଏ ହାତ ପକେଇ ଦିଅନ୍ତୁ, ବାସ୍ ଦେଖିବୁ ବିନୁ ପଦୟ ଚଲହି ପାଦ ନଥାଇ କିପରି ମୁଁ ଅବଲୀଳା କ୍ରମେ ଗତି କରିବି। ଦାରୁରେ ବିଗ୍ରହ ନିର୍ମାଣ କରିବାକୁ ମହାର୍ଯ୍ୟାଙ୍କୁ ଶିଳ୍ପୀ ଖୋଜିବାକୁ ପଡ଼ିଲାନି। ଆପେ ଆପେ ପହଞ୍ଚିଗଲେ ବୁଢ଼ା କାରିଗର। ଅବଧି ପୂରିବାକୁ ଅପେକ୍ଷା କରାଇ ମନ୍ଦିର ଦ୍ୱାର ରୁନ୍ଧି ମୂର୍ତ୍ତି ଗଢ଼ି ବସିଲେ ସେ। ମାତ୍ର କିଛିଦିନ ପରେ ପ୍ରଭୁଙ୍କ ମାୟାରେ ବିଚଳିତ ମହାର୍ଯ୍ୟା ଅବଧି ପୂରିବା ପୂର୍ବରୁ ଫିଟାଇ ଦେଲେ ଦ୍ୱାର। କାହାନ୍ତି ସେ ବୃଦ୍ଧ କାରିଗର, ଆଖି ଆଗରେ ଏ କ'ଣ ଅଧା ଗଢ଼ା ତିନି ଦିଅଁ? ଏତିକିରେ କ'ଣ ତାଙ୍କୁ ଖୋଜିବା ଲୀଳା ସରିଗଲା? ନା, ଏ ତ ଖୋଜିବାର ଆରମ୍ଭ। କେତେ ବାଗରେ କେତେ ଢଙ୍ଗରେ ସାରା ଜଗତ ଖୋଜିଲା ତାଙ୍କୁ। କେତେବେଳେ ଯବନ ଆକ୍ରମଣରେ ପାତାଳି ହେଲେଣି ତ, ଆଉ କେତେବେଳେ ସୁଦୂର ଚିଲିକାର କେଉଁ ଅପନ୍ତରା ଚଟି ଘରେ ଅଗୁରୁ ଚନ୍ଦନ ଦୟଣା ଆଉ ତୁଳସୀର ମହମହ ଗନ୍ଧ ମହକେଇଲେଣି। ଆଉ କେତେବେଳେ ବା କେଉଁ ନା କେଉଁ ବିଷର ମହାନ୍ତିର ମୃଦଙ୍ଗ ଭିତରେ ଆତ୍ମଗୋପନ କଲେଣି। ଏଇ ପାଇବା ହରାଇବାର ଲୁଚକାଳି ଖେଳ ଜାରି ରହିଛି ଆଜି ଯାଏ। ସଂସାର ସାରା ଖୋଜି ଖୋଜି ନୟାନ୍ତ, ହେଲେ କାହାନ୍ତି ମହାପ୍ରୁ? ଠକ ଠାକୁର ଠକି ଦେଇ ଚାଲିଯାଆନ୍ତି, ଆଉ ଫେରିବାର ନା ନ ଧରି। ତେବେ ଲାଭ କ'ଣ ତାଙ୍କୁ ଏତେ ଖୋଜି? ନ ଖୋଜିଲେ ଚଳନ୍ତା ନାହିଁ? ନା, ଯେମିତି ହେଲେ ଖୋଜିବାକୁ ପଡ଼ିବ। ପାଇସାରିବା ପରେ ପୁଣି ଆଉ ଥରେ ହରାଇବାକୁ ପଡ଼ିବ, ପୁଣି ଖୋଜିବା, ପୁଣି ହରାଇବା। ଏହି ଅସମାହିତ ଛକିଶୂନ ଖେଳରୁ ସୁଧି ଜନେ ନିସ୍ତାର ନାହିଁ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର। ଦମ୍ଭ ମତ୍ସର ହିଂସା ଅପରପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନ କରି ଈଶ୍ୱର ଅର୍ଥରେ କାର୍ଯ୍ୟ କରିବା ହିଁ ସାତ୍ତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତି କଥା କହିଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସହଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9,

ଝୁମର ଗୀତ ଶୁଣିବେ ଦିନ 12ଟାରେ, ଦିନ ସନ୍ଧ୍ୟା 6ଟାରେ ଭକ୍ତି ଗୀତ, 6:15ରେ ସୁଗମ ସଙ୍ଗୀତ। ସୂଚନା ଓ ସମ୍ବାଦ ଆଜି ସନ୍ଧ୍ୟା 6:30ରେ, ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ।

ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30 ଏଥିରେ ରହିଛି ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଜିଲ୍ଲା ଚିକିତ୍ସା ଅଧିକାରୀ ପୁରୀ ତାଙ୍କ ସହିତ ଆଜି ଶୁଣିବେ ସାକ୍ଷାତ ଆଲୋଚନା ରାତି 8:00। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ରରୁ ଗୀତ ପ୍ରଚାର କରିବୁ ରାତି 8:15। ରାତି 8:30 ଶୁଣିବେ ଆଲୋଚନା ମୟୂରଭଞ୍ଜର ଅତିଥିଙ୍କୁ ଶିମିଳିପାଳର ଦାନ। ଗୀତ ଅତୀତ ରାତି 8:40। ରାତି 10:00 ମୋ ମୟୂରଭଞ୍ଜ।

ଏଥିଲା ଆଜି ଆମକେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଣ୍ଟନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଏବଂ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 67 ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ

0: ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବର୍ଷ ବୟସରେ ମହୀଶୂରରେ ପରଲୋକ ହୋଇଛି। ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ କଣ୍ଠଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ତାଙ୍କର ଦୀର୍ଘ ସମ୍ପର୍କ ରହିଥିଲା। ପ୍ରାୟ 70ଟି ଓଡ଼ିଆ ଗୀତ ସେ ଗାଇବା ସହ 1986 ମସିହାରେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇ ସରସ ବ୍ୟବସାୟିକ ପ୍ଲାଟଫର୍ମ ଦେଶର ଗ୍ରାମୀଣ ଉତ୍ପାଦ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ 8,99,00,000 ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସାମିଲ ହୋଇଛନ୍ତି। 2029 ସୁଦ୍ଧା ଦେଶରେ 6 କୋଟି ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ମହିଳାଙ୍କୁ ବ୍ୟବସାୟିକ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଖୁବ୍ ଶୀଘ୍ର ଏକ ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳରେ ମହିଳାଙ୍କ ଆର୍ଥିକ ଉନ୍ନତି ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂଘଲ ଗତକାଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ। ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରଠାରେ 3 ଠାକୁରଙ୍କର ଅଣସର ଘର ଗୁପ୍ତ ନୀତି ଚାଲିଛି। ଠାକୁରଙ୍କୁ ଗତକାଲି 10 ମୂଳ ଅର୍ପଣ କରାଯାଇଛି। ଆସନ୍ତା 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ଏକ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ବୁଲି ଦେଖିଛନ୍ତି। ବ୍ଲକର ଉପରପାଙ୍ଗା ଏବଂ ସାଙ୍ଗିଡ଼ିଆ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରୋସେସିଂ ୟୁନିଟ୍କୁ ସେମାନେ ବୁଲି ଦେଖିବା ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅପରପକ୍ଷରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6ଟା ସୁଦ୍ଧା 611.29 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 3ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 49,591 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 73,666 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅବିବାଦ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୈଳାସନାଥ ଶାସ୍ତ୍ରୀ।
2: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି ସେହି ଅବସ୍ଥାକୁ ଅବିପାତ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଡ଼ୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ, ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ, ରକ୍ତଚାପ ହ୍ରାସ ପାଏ। ଅଭିପାତ ବା ସକ୍ର ବର୍ଗୀକରଣଗୁଡ଼ିକ ହେଲା ଅଳ୍ପାୟତନ ରକ୍ତତା ଅଭିପାତ ବା ହାଇପୋଭଲିମିକ୍ ସକ୍, ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟକ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହକ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନିରୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ। ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ

ଦ୍ୱିପାକ୍ଷିକରଣ ନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ଭିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦ ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000 ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60,00,000 ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ 11 ଇଣ୍ଟରପୋଲ ଡିଜିଟାଲ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହେଗାମ୍ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ 6 ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ଼, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ 48,000 ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍ଏସ୍ ବିଶ୍ୱନାଥନ, କେବି ମହାଦେବନ ଏବଂ ଏଆର୍ ରେହମାନଙ୍କ ସହ କାର୍ଯ୍ୟ କରିଥିଲେ। 1988 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33 ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କୁକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଭାରତୀୟ ପର୍ଯ୍ୟଟକ ଏବଂ 4 କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ପୁରୁଷ ଏବଂ 2 ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ତାମିଲନାଡୁରୁ ହୋଇଥିବା ବେଳେ 3 ଆନ୍ଧ୍ରପ୍ରଦେଶ ଏବଂ 2 କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତମାସ 24 ଦୁଇଟି ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4,333 ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ 16,740 ଆହତ ହୋଇଥିବା ବେଳେ 6,462 ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000 ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ୍ର ଆକ୍ରମଣ ପରେ ଆମେରିକା ପୁଣି ଥରେ ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଛି।

0: ଦେଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନ୍ର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ବେନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ୍ ମୁକ୍ତ ଭାବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ। ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3 ପରାସ୍ତ କରି 21 ଲିଣ୍ଡା ନୋସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ଆଜି ସନ୍ଧ୍ୟା 5:30 ମହିଳା ଡବଲ୍ସ ଫାଇନାଲ୍ ଅନୁଷ୍ଠିତ ହେବ। 5 ବିଶିଷ୍ଟ T20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ରନ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 3 ବିନିମୟରେ 257 ରନ୍ କରିଥିବା ବେଳେ ଏହାର ଜବାବରେ ଭାରତ 8 ବିନିମୟରେ 201 ରନ୍ କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ବିନିମୟରେ 154 ରନ୍ ସ୍କୋର କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏବେ ଭାରତୀୟ ମହିଳା ଦଳ 269 ରନ୍ ଆଗରେ ରହିଛି। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ସକାଳେ ମିଆମି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ଗୋଲ୍ରେ ନରୱେକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ପେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲରେ ପହଞ୍ଚିସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4-5 ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଓଡ଼ିଶା ସମେତ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କଲେ ଲିଣ୍ଡା ନୋସ୍କୋଭା। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ କିଶୋର ସ୍ୱର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ଚିରସ୍ଥାୟୀ ନୁହେଁ ରେ ପିଲାଏ, ଚିରସ୍ଥାୟୀ ନୁହେଁ, କାହିଁକି ନା ସମୟର ତାଳେ ତାଳେ ସବୁକିଛି ପରିବର୍ତ୍ତନଶୀଳ।
1: ଏଇ ଯେମିତି ପାଗର ପରିବର୍ତ୍ତନ ମାନେ ଗରମ ସାଙ୍ଗକୁ ବର୍ଷା ହେଉଛି, ଆଉ ଏପରି ସମୟରେ ପ୍ରାୟ ସମସ୍ତଙ୍କର ଦେହପା ଖରାପ ହେବାର ସମ୍ଭାବନା ରହିଛି। ତେଣୁ ତମେମାନେ ସବୁ ଦେହପାକୁ ଜଗି ରଖି ଚଳିବ, ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ହୋଇ ରହିବ, ବର୍ଷାରେ ଅଯଥା ଜମା ଭିଜିବନି, ବର୍ଷା ସମୟରେ ବିଜୁଳି ଘଡ଼ଘଡ଼ି।

0: ବର୍ଷା ସମୟରେ ବିଜୁଳି ଘଡ଼ଘଡ଼ି ମାରିଲେ ଉପଯୁକ୍ତ ସୁରକ୍ଷିତ ସ୍ଥାନରେ ରହିବ। ଝଡ଼ ତୋଫାନ ହେଲେ ଗଛ ଡାଳ ସବୁ ଭାଙ୍ଗିବାର ସମ୍ଭାବନା ରହିଛି, ଇଲେକ୍ଟ୍ରି ତାର ମଧ୍ୟ ଛିଡ଼ିଯିବାର ସମ୍ଭାବନା ରହିଛି, ତେଣୁ ସେଥିପ୍ରତି ଦୃଷ୍ଟି ଦେଇ ବାଟଘାଟ ଚାଲିବ। ତମେ ସବୁ ତ ବଡ଼ ପିଲା ହେଲଣି, ସବୁ କଥା ବୁଝିପାରୁଥିବ ନିଶ୍ଚୟ, ନୁହେଁ କି?
1: ତେବେ ପିଲାଏ, ଗୋଟିଏ କଥା ନିଶ୍ଚୟ ମନେ ରଖିବ, ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେଣୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆମର ପରମ କର୍ତ୍ତବ୍ୟ। ଆମକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ହୋଇ ରହିବାକୁ ପଡିବ, କାହିଁକି ନା ସ୍ୱଚ୍ଛତା ହିଁ ପବିତ୍ରତା, ନୁହେଁ କି ପିଲାଏ?

0: ବହୁତ ସୁନ୍ଦର ଲାଗିଲା। ତା ସହିତ ଅପାଦୁହିଙ୍କର ଉପସ୍ଥାପନା ଶୈଳୀ ମଧ୍ୟ ବହୁତ ଭଲ ଲାଗିଲା। ରଜ ଗୀତ ବି ବହୁତ ଭଲ ଲାଗିଲା। ପୁଣି ଦେବସ୍ନାନ ପୂର୍ଣ୍ଣିମାର କାର୍ଯ୍ୟକ୍ରମ ମଧ୍ୟ ବହୁତ ସୁନ୍ଦର ଲାଗିଲା। ତେବେ ଅପା, ଆଗକୁ ଆସୁଛି ପବିତ୍ର ରଥଯାତ୍ରା। ଆମ ସଂସ୍କୃତିର ପରମ ଆରାଧ୍ୟ ଦେବତା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ନେଇ ସୁନ୍ଦର ସୁନ୍ଦର ଭଜନ ନିହାତି ଶୁଣାଇବେ। ତା ସହିତ ରଥଯାତ୍ରା ସମ୍ପର୍କରେ କାର୍ଯ୍ୟକ୍ରମ ମଧ୍ୟ ନିଶ୍ଚୟ ଶୁଣାଇବେ ଅପା। ଶୁଣିବା ଅପେକ୍ଷାରେ ରହିଲୁ। ଶେଷରେ ପୁଣି ଥରେ ଦୁଇ ଅପାଙ୍କୁ ଆମର ପ୍ରଣାମ।
1: ବହୁତ ସୁନ୍ଦର ଚିଠିଟିଏ ଦେଇଛି ରେ ପିଲାଏ। ପ୍ରଥମେ ଆମର ଶୁଭାଶିଷ ନେବ। ତୁମର ଚିଠି ତ ପିଲାଏ ବହୁତ ସୁନ୍ଦର, ଆଉ ଅନୁର ତାଠାରୁ ବଳି ଆହୁରି ସୁନ୍ଦର। ତମେ ସବୁ କାକଳି ଏବଂ କିଶୋରସ୍ୱର କାର୍ଯ୍ୟକ୍ରମ ଶୁଣୁଛ, ନୀତି ଶିକ୍ଷା ସବୁକୁ ମନେ ରଖୁଛ, ବହୁତ ସୁନ୍ଦର କଥା ପିଲାଏ। ସେ ସବୁ ନୀତି ଶିକ୍ଷାକୁ ମାନି ଆଜୀବନ ବାଟ ଚାଲିବ, ଦେଖିବ ପିଲାଏ ସଫଳତା ନିଶ୍ଚୟ ତୁମ ହାତ ମୁଠାକୁ ଆସିଯିବ। ପୁଣି ପିଲାଏ ଚିଠିରେ ଲେଖିଛ, ରଜ ଉପଲକ୍ଷେ ପ୍ରଚାରିତ କାର୍ଯ୍ୟକ୍ରମ ଏବଂ ଦେବସ୍ନାନ ପୂର୍ଣ୍ଣିମାର କାର୍ଯ୍ୟକ୍ରମ ବହୁତ ଭଲ ଲାଗିଛି ତମମାନଙ୍କୁ, ବହୁତ ସୁନ୍ଦର କଥା। ପୁଣି ଅନୁରୋଧ କରିଛ ରଥଯାତ୍ରା ଉପଲକ୍ଷେ କାର୍ଯ୍ୟକ୍ରମ ଏବଂ ଆମର ଉତ୍କଳୀୟ ସଂସ୍କୃତିର ଆରାଧ୍ୟ ଦେବତାଙ୍କର ସୁନ୍ଦର ସୁନ୍ଦର ଭଜନ ଶୁଣିବାକୁ ଇଚ୍ଛା ମଧ୍ୟ କରିଛ, ନିଶ୍ଚୟ ଶୁଣିବ ହେଲା। ହଉ ଠିକ ଅଛି ପିଲାଏ, ଏଥର ତୁମ ପାଇଁ ମନ ଛୁଆ ସୁନ୍ଦର ନାଟକଟିଏ ଅଛି। ତେବେ ଶୁଣ ପିଲାଏ, ତୁମ
2: ତମ ସାଙ୍ଗର ଲାଇନ ଅଛି ନା ସବୁଦିନ ଏମିତି ମୋ ମତରେ କାମ ଚଳେଇ ଭାବିଛନ୍ତି?
3: ଲାଇନ ଅଛି ବାପା, କିନ୍ତୁ ପବନ ତାର ଛିଣ୍ଡି ହେଲେ ଇଲେକ୍ଟ୍ରି ବାଲା ତାର ଲଗାଇବା ପାଇଁ ଖୁଣ୍ଟରେ ଚଢ଼ନ୍ତିନି, ସାର୍ ଚଢ଼ନ୍ତି ପରା।
2: ଆରେ କାହିଁକି,

0: ପିଲାଙ୍କ ଚିଠି
1: ବାଃ ପଢ ପଢ, ଆଉ ଡେରି କାହିଁକି?
0: ଚିଠିଟି ଦେଇଛନ୍ତି ବାସିପିଠାରୁ ସୁନେନା, ଅଞ୍ଜନା, କରିନା, ଦୀପକ, ଅଜିତ, ସତ୍ୟପ୍ରକାଶ ଏବଂ ଅଭିନୟ। ସେମାନେ ସବୁ ଲେଖିଛନ୍ତି, ଅପା ଦୁହିଙ୍କୁ ଆମର ଭୂମିଷ୍ଠ ପ୍ରଣାମ। ଆମେ ସବୁ ଅଷ୍ଟମ ଶ୍ରେଣୀରେ ପଢୁଛୁ। ଅପା, ଆମେ ସମସ୍ତେ ପ୍ରତ୍ୟେକ ରବିବାର ରେଡିଓ ଶୁଣୁ। କାକଳି ଏବଂ କିଶୋର ସର କାର୍ଯ୍ୟକ୍ରମ ଆମକୁ ବହୁତ ଭଲ ଲାଗୁଛି। ସେଥିରେ ପ୍ରଚାରିତ ଗପ, କବିତା, ସଙ୍ଗୀତ ରୂପକ, ନାଟକ ସବୁ ବହୁତ ମନଛୁଆଁ, ଆଉ ନୀତି ଶିକ୍ଷା ସବୁ ମଧ୍ୟ ଆମ ପାଇଁ ବହୁତ ଉପଯୋଗୀ। ତେବେ ଅପା, ରଜ ଉପଲକ୍ଷେ କାର୍ଯ୍ୟକ୍ରମଟି

0: ତ ସ୍କୁଲରେ ସବୁଦିନ ସ୍କୁଲକୁ ବୋହିକି ଆଣ, ପୁଣି ବୋହିକି ନିଅ, ମୋ ଅଣ୍ଟାଟା ବହୁତ ଶୀଘ୍ର ଭାଙ୍ଗିଯିବ ରେ।
1: ହଁ ସତ କଥା କହିଲ ଭାଇ, କିଏ ଶୁଣୁଛି ଆମର ଦୁଃଖ କହିଲୁ।
0: ଆରେ ଦେଖିଲୁ ଦେଖିଲୁ ଚକଲା, ଆମ ଟ୍ୟୁସନ ସାର୍ଙ୍କ ପୁଅ ଟୁକୁନା କଣ ଏମିତି ଦୌଡ଼ି ଦୌଡ଼ି ଆସୁଛି।
1: ଆରେ ହଁ ତ ସେ ଟୁକୁନା ଏମିତି ଦୌଡ଼ି ଦୌଡ଼ି କୁଆଡ଼େ ଯାଉଛୁ, କଣ ହଉଛି ତୋର?
2: ମୋ ବାପା ମୋ ବାପା ମୋ ବାପା ମତେ ଏକୁଟିଆ ଛାଡ଼ି ଚାଲିଗଲେ।
0: କାଲି ଟ୍ୟୁସନ ତ ଭଲ କଥାବାର୍ତ୍ତା କରୁଥିଲେ, ଆରେ କଣ ହେଲା ତାଙ୍କର?
1: ଆଗରୁ କଣ ଦେହ ପାହ ଖରାପ ଥିଲା କି?
2: ନା।
0: ଆରେ ଏମିତି ଅଧର ଯାଉଛୁ କାହିଁକି? କଣ ହେଇଛି ପ୍ରକୃତରେ କହୁନୁ।
2: ମୋ ବାପା ଟ୍ୟୁସନ ଜମା ହେଲାଣି ବୋଲି କୁଣ୍ଟରେ ଚାଡି ହୁକା ପକାଉଥିଲେ, ତାପରେ ତ
1: ବହୁତ ଭଲ ଲୋକ ଥିଲେ। କରେଣ୍ଟ ଖାଇ ତାଙ୍କର ଅବସ୍ଥା ହବ ବୋଲି କିଏ ଜାଣିଥିଲା?
2: ନା ନା ନା, ମୋ ବାପାଙ୍କୁ କରେଣ୍ଟ ଲାଗିନି।
0: ଆଉ ଖୁଣ୍ଟରୁ ଗଳି ପଡିଲେ?
2: ନା।
0: ଆଚ୍ଛା ଟୁକୁନା, ତୋ ବାପାଙ୍କ ଦେହ ଖରାପ ନଥିଲା?
2: ନା।
0: ହୁକା ପକାଇଲା କରେଣ୍ଟ ଲାଗିନି?
2: ନା।
0: ଖୁଣ୍ଟରୁ ତଳକୁ ଖସି ପାରୁନାହାନ୍ତି?
2: ନା ଜମା ନୁହେଁ।
0: ତେବେ ହଠାତ କେମିତି ସ୍ୱର୍ଗ ଚାଲିଗଲେ?
2: ହେ ସ୍ୱର୍ଗ,
1: ତୁ ପୁରା କହିଲୁ ତମ ବାପା ଚାଲିଗଲେ ବୋଲି?
2: ଆରେ ମୋ ବାପା ମରି ନାହାନ୍ତି।
0: ଆଉ ବଡ଼ ଆଶ୍ଚର୍ଯ୍ୟ କଥା, ନ ମରିକି ସ୍ୱର୍ଗ ଗଲେ କେମିତି?
2: ଆରେ ମୋ ବାପା ମରି ନାହାନ୍ତି କି ସ୍ୱର୍ଗକୁ ଯାଇ ନାହାନ୍ତି, ମୋ ବାପା ଖୁଣ୍ଟରେ ଚଢି ହୁକା ପକାଉଥିଲା ବେଳେ ପୋଲିସ ଦେଖି ତାଙ୍କୁ ଥାନାକୁ ନେଇଗଲେ। ମୋ ବାପା ଥାନାକୁ ଯାଇଛନ୍ତି।
1: ସେ କଥା ତୁ ଆମକୁ ଆଗରୁ କହିଲୁନୁ, ଆମେ କଣ ନାଇଁ କଣ ଭାବୁଛୁ?
0: ହଉ ଟୁକୁନା, ତୁ ଆଉ ବ୍ୟସ୍ତ ହନା, ଆମେ ସବୁ ଟ୍ୟୁସନ ପିଲା ଥାନାକୁ ଯିବା। ପୋଲିସ ଆମକୁ ଅନୁରୋଧ କରି କହିବା ଆମ ସାର ଆଉ ହୁକା ପକେଇବେନି, ତାଙ୍କୁ ଛାଡି ଦିଅ। ପୋଲିସ ବାବୁ କଣ ଆମ ପିଲାଙ୍କ କଥା ରଖିବେନି?
1: ହଉ ଚାଲ ଚାଲ ଯିବା, ହଉ ଚାଲ ଚାଲ ଯିବା ଚାଲ। କୁଲୁ, ମୁଁ ଆଜିକୁ ଦୁଇ ତିନି ଦିନ ହେଲା ଦେଖୁଛି ତୁ ପଢାପଢି ପ୍ରତି ଆଦୌ ଧ୍ୟାନ ଦଉନୁ, କଥା କଣ?
0: ବାପା, ମୁଁ ସକାଳ ବେଳା ଟ୍ୟୁସନ ଟା ଦିଦିଙ୍କ ପାଖକୁ ଯାଉନି, ସିଏ ତ ସ୍କୁଲରେ ପଢଉଛନ୍ତି, ମୁଁ ଆଉ ତାଙ୍କ ପାଖକୁ।
3: ବୁଝିଲୁ କୁଲୁ, ଆମ ଘରେ ଗୋଟେ ନେଳ ଛୁଆ ଅଛି, ତାକୁ ଯାହା କହିଲେ ସବୁ କାମ କରୁଛି, ତୁ ବିଶ୍ୱାସ କରିବୁନୁ ସାଙ୍ଗ। ଦିନେ ତାକୁ କହିଲି ଗଲୁ ମୋ ପାଇଁ ପାଣି ଗ୍ଲାସ ଆଣିବୁ, ଆରେ ଭାଇ ଦୌଡ଼ି ଗଲା ପାଣି ଗ୍ଲାସ ନେଇ ଆସିଲା।
0: କି କଥା କହୁଛୁ ସାଙ୍ଗ, ମୁଁ ବିଶ୍ୱାସ କରିବିନି କେମିତି? ଦିନେ ତୁ ଘର ନଥିଲା ବେଳେ ମୁଁ ତମ ଘରକୁ ଯାଇ କଲିଂ ବେଲ୍ ମାରିଲି, ଆଉ ସେ ନେଳ ଛୁଆ ସାଙ୍ଗେ ସାଙ୍ଗେ କବାଟ ଖୋଲି କହିଲା ଚଗଲା ଭାଇ ଘରେ ନାହାନ୍ତି ପରା।
3: ହେ, ମୁଁ ତତେ ହସେଇବା ପାଇଁ କହିଲି ବୋଲି ତୁ ବି ଆରମ୍ଭ କରିଦେଲୁ, ଆମ ଘରେ ତ ମୂଳରୁ ନେଳ ଛୁଆ ନାହିଁ।
0: ଆଉ କଲିଂ ବେଲ୍ ଅଛି ନା, ଝିଞ୍ଜିର ବାଡ଼େଇ ବାଡ଼େଇ ପରା ମୋର ଆଙ୍ଗୁଠି ଗୁରା ଦରଜ ହୋଇଯାଏ।
3: ହଉ ଛାଡ଼ ଭାଇ, ତୋ ସାଙ୍ଗରେ କଥାରେ ପାରି ହବନି, ଚାଲ କ୍ଲାସ କୁ ଯିବା। ପିଲାମାନେ, ତୁମମାନଙ୍କୁ ଯେଉଁ ହୋମୱାର୍କ ଦିଆଯାଇଥିଲା ହେଇଯାଇଛି ତ? ଯେଉଁମାନେ ନ କରୁଛ ବେଞ୍ଚ ଉପରେ ଠିଆ ହେଇ ପଡ଼। କିରେ କୁଲୁ, ସମସ୍ତେ ହୋମୱାର୍କ କରିଛନ୍ତି, ତୁ ଏକା କରିନୁ କାହିଁକି?
0: କେମିତି କରିବି ଦିଦି, ସକାଳ ବେଳା ଆପଣଙ୍କ ପାଖରେ ଟ୍ୟୁସନ ହେଲି, ତାପରେ ସ୍କୁଲ, ପୁଣି ସ୍କୁଲ ଟ୍ୟୁସନ,

0: ଟ୍ୟୁସନ ସମୟ ଗଲା ଆଉ ଆପଣଙ୍କ ହୋମୱାର୍କ କରିବା ପାଇଁ ସମୟ କାଇଁ?
1: ସେ କଥା ମୁଁ କିଛି ଜାଣିନି, ମୋର ପାଠ ଦରକାର। ତୁ ଟ୍ୟୁସନ ବନ୍ଦ କରି ମୋ ପାଠ କରିକି ଆଣିବୁ।
0: ଠିକ ଅଛି ଦିଦି, ମୁଁ ଆପଣଙ୍କ ଟ୍ୟୁସନଟା ବନ୍ଦ କରିଦେବି ବୋଲି ଭାବୁଛି, କାରଣ ଆପଣ ତ ସ୍କୁଲରେ ପଢ଼ାଉଛନ୍ତି, ଆଉ ଟ୍ୟୁସନ କ'ଣ ଦରକାର? ସେଇ ସମୟରେ ମୁଁ ହୋମୱାର୍କ ଗୁଡ଼ା ସାରିଦେବି।
1: ନା ନା ନା, ମୋ ଟ୍ୟୁସନ ବନ୍ଦ କରିବା ଦରକାର ନାହିଁ। ଟ୍ୟୁସନ ବନ୍ଦ କଲେ ତୋ ପାଠ ଖରାପ ହେଇଯିବ। ହଉ ତୁ ବସି ପଡ଼, ମୁଁ ଜାଣେ କୁଲୁ ଗୋଟେ ଭାରି ଭଲ ପିଲା। ହଉ କୁଲୁ, କାଲି ସକାଳେ ଟ୍ୟୁସନ ଆସି ପହଞ୍ଚିବୁ, ଜମା ବନ୍ଦ କରିବୁନୁ ହେଲା।
2: ଆଚ୍ଛା ପିଲାମାନେ, ନିଜ ନିଜର ବିଜ୍ଞାନ ବହି ବାହାର କର। ଆଜି ଆମେ ପଢ଼ିବା ଶରୀର ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ଆଚ୍ଛା ବ୍ୟାୟାମ କହିଲେ କ'ଣ ବୁଝ?
3: ବ୍ୟାୟାମ ମାନେ ଏକ୍ସରସାଇଜ ଦିଦି।
1: ଚୁପ୍, ମତେ ଟ୍ରାନ୍ସଲେସନ କରି କହୁଛୁ। ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗର ଚଳପ୍ରଚଳନକୁ ବ୍ୟାୟାମ କୁହାଯାଏ, ଯେମିତିକି ଖେଳ କୌତୁକ ପିଲାମାନଙ୍କର ସବୁଠୁ ବଡ ବ୍ୟାୟାମ।
3: ଦିଦି, ତମେ ପିଲାମାନେ ଖେଳିବା ନିହାତି ଦରକାର।
1: ନିଶ୍ଚୟ, ନହେଲେ ତମେ ମାନ୍ଦା ହେଇଯିବ।
0: ଦିଦି, ଆମେ ଆଉ ଖେଳ କୌତୁକ କରିବୁ କେତେବେଳେ? ସ୍କୁଲ ଟ୍ୟୁସନ ତ ଆମର ସମୟ ଯାଉଛି। କଣ ଆମେ ବ୍ୟାୟାମ କରିବୁ ରାତିରେ ଶୋଇଲା ପରେ ନା ସକାଳୁ ଉଠିବା ପୂର୍ବରୁ?
1: ସକାଳୁ ଉଠିକି କରିବ?
0: ସକାଳୁ ବ୍ୟାୟାମ କରିବୁ। ଠିକ ଅଛି ଦିଦି, କାଲିଠୁ ଆପଣଙ୍କ ଟ୍ୟୁସନ ବନ୍ଦ।
1: ନା ନା ନା, ଟ୍ୟୁସନ ବନ୍ଦ କରିବା କିଛି ଦରକାର ନାହିଁ। ସକାଳୁ ନୁହେଁ, ସନ୍ଧ୍ୟାରେ ବ୍ୟାୟାମ କରିବ, କିନ୍ତୁ ମୋ ଟ୍ୟୁସନ ଜମାରୁ ବନ୍ଦ କରିବନି। ଆଜିର ପଢା ଏଇଠି ରହିଲା, କାଲି ପୁଣି ପଢିବା।
3: ଆରେ କୁଲୁ, ଏମିତି ମଲାଙ୍ଗ ଭଳିଆ ଚାଲୁଛୁ କଣ?
0: ଚାଲୁଛି ତ, ସେତିକି ବଡ କଥା ଭାଇ, ଏତେ ଗୁଡାଏ ଟ୍ୟୁସନ ଯାଉଛି, ପୁଣି ସ୍କୁଲ ଆସୁଛି, ଆଉ ସ୍କୁଲରୁ ଫେରି ଘରକୁ ଚାଲି ଚାଲି ଯିବାକୁ ଦେହର ଆଉ ମୋଟେ ବଳ ପାଉନି ସାଙ୍ଗ। ତା ଛଡ଼ା ଏ ଯୋଉ 15 କିଲିଆ ବ୍ୟାଗଟାକୁ ସବୁଦିନ ସ୍କୁଲକୁ ବୋହିକି ଆଣ, ପୁଣି ବୋହିକି ନିଅ, ମୋ ଅଣ୍ଟାଟା ବହୁତ ଶୀଘ୍ର ଭାଙ୍ଗିଯିବ ରେ।
3: ହଁ ସତ କଥା କହିଲ ଭାଇ, କିଏ ଶୁଣିଛି ଆମର ଦୁଃଖ କହିଲୁ?
0: ଆରେ ଦେଖିଲୁ ଦେଖିଲୁ ଚକଲା, ଆମ ଟ୍ୟୁସନ ସାଙ୍ଗ ପୁଅ ଟୁକୁନା କଣ ଏମିତି ଦୌଡ଼ି ଦୌଡ଼ି ଆସୁଛି?
3: ଆରେ ହଁ ତ, ସେ ଟୁକୁନା ଏମିତି ଦୌଡ଼ି ଦୌଡ଼ି କୁଆଡ଼େ ଯାଉଛୁ? କଣ ହଉଛି ତୋର?
4: ମୋ ବାପା ମୋ ବାପା ମୋ ବାପା ମତେ ଏକୁଟିଆ ଛାଡ଼ି ଚାଲିଗଲେ।
0: କାଲି ଟ୍ୟୁସନ ତ ଭଲ କଥାବାର୍ତ୍ତା କରୁଥିଲେ, ଆରେ କଣ ହେଲା ତାଙ୍କର?
3: ଆଗରୁ କଣ ଦେହ ପାହ ଖରାପ ଥିଲା କି?
4: ନା।
0: ଆରେ ଏମିତି ଅଧର ଯାଉଛୁ କାହିଁକି? କଣ ହେଇଛି ପ୍ରକୃତରେ କହୁନୁ।
4: ମୋ ବାପା ଟ୍ୟୁସନ ଜମା ହେଲାଣି ବୋଲି କୁଣ୍ଟରେ ଚାଡି ହୁକା ପକାଉଥିଲେ, ତାପରେ ତ
3: ବହୁତ ଭଲ କଥିଲେ। କରେଣ୍ଟ ଖାଇ ତାଙ୍କର ଅବସ୍ଥା ହବ ବୋଲି କିଏ ଜାଣିଥିଲା?
4: ନା ନା ନା, ମୋ ବାପାଙ୍କୁ କରେଣ୍ଟ ଲାଗିନି।
0: ଆଉ କୁଣ୍ଟରୁ ଗଳି ପଡିଲେ?
4: ନା।
0: ଆଚ୍ଛା ଟୁକୁନା, ତୋ ବାପାଙ୍କ ଦେହ ଖରାପ ନଥିଲା?
4: ନା।
0: ହୁକା ପକାଇଲା ବେଳେ କରେଣ୍ଟ ଲାଗିନି?
4: ନା।
0: କୁଣ୍ଟର ତଳକୁ ଖସି ପଡିନାହାନ୍ତି?
4: ନା ଜମା ନୁହେଁ।
0: ତେବେ ହଠାତ୍ କେମିତି ସ୍ୱର୍ଗ ଚାଲିଗଲେ?
4: ଏ ସ୍ୱର୍ଗ,
3: ତୁ ପୁରା କହିଲୁ ତମ ବାପା ଚାଲିଗଲେ ବୋଲି?
4: ଆରେ ମୋ ବାପା ମରି ନାହାନ୍ତି।
0: ଆଉ ବଡ଼ ଆଶ୍ଚର୍ଯ୍ୟ କଥା, ନ ମରିକି ସ୍ୱର୍ଗ ଗଲେ କେମିତି?
4: ଆରେ ମୋ ବାପା ମରି ନାହାନ୍ତି କି ସ୍ୱର୍ଗକୁ ଯାଇ ନାହାନ୍ତି, ମୋ ବାପା ଖୁଣ୍ଟରେ ଚଢି ହୁକା ପକାଉଥିଲା ବେଳେ ପୋଲିସ ଦେଖି ତାଙ୍କୁ ଥାନାକୁ ନେଇଗଲେ, ମୋ ବାପା ଥାନାକୁ ଯାଇଛନ୍ତି।
3: ସେ କଥା ତୁ ଆମକୁ ଆଗରୁ କହିଲୁନୁ, ଆମେ କଣ ନାଇଁ କଣ ଭାବୁଛୁ?
0: ହଉ ଟୁକୁନା, ତୁ ଆଉ ବ୍ୟସ୍ତ ହନା, ଆମେ ସବୁ ଟ୍ୟୁସନ ପିଲା ଥାନାକୁ ଯିବା। ପୋଲିସ ଆମକୁ ଅନୁରୋଧ କରି କହିବା ଆମ ସାର ଆଉ ହୁକା ପକେଇବେନି, ତାକୁ ଛାଡି ଦିଅ, ପୋଲିସ ବାବୁ କଣ ଆମ ପିଲାଙ୍କ କଥା ରଖିବେନି।
3: ହଉ ଚାଲ ଚାଲ ଯିବା, ଚାଲ ଚାଲ ଯିବା, ଚାଲ। କୁଲୁ, ମୁଁ ଆଜିକୁ 2-3 ଦିନ ହେଲା ଦେଖୁଛି ତୁ ପଢାପଢି ପ୍ରତି ଆଦୌ ଧ୍ୟାନ ଦଉନୁ, କଥା କଣ?
0: ବାପା, ମୁଁ ସକାଳ ବେଳା ଟ୍ୟୁସନ ଟା ଦିଦିଙ୍କ ପାଖକୁ ଯାଉନି, ସିଏ ତ ସ୍କୁଲରେ ପଢଉଛନ୍ତି, ମୁଁ ଆଉ ତାଙ୍କ ପାଖକୁ ଟ୍ୟୁସନ ହବା ପାଇଁ କଣ ପାଇଁ ଯିବି?
3: ତୋର ଆଜିଠୁ ସବୁ ଟ୍ୟୁସନ ବନ୍ଦ, ତତେ ମୁଁ ନିଜ ଘରେ ପଢେଇବି।
0: ଭଲ କଥା ବାପା, ହେଲେ ବାପା ତୁମେ ମତେ ପଢେଇ ପାରିବ ଟି?
3: ଆରେ ସତେ ତ, ସେ କଥା ତ ମୁଁ ଚିନ୍ତା କରିନଥିଲି। ଠିକ ଅଛି, କିଛି ଅସୁବିଧା ହବନି, ରାତିରେ ତୋ ବହି ଗୁଡାକ ମୁଁ ନିଜେ ପଢିବି, ସକାଳୁ ତତେ ପଢେଇବି। ଓହୋ, ଲୋକଙ୍କୁ ଟିକେ ବସେଇ ଉଠେଇ ଦେବେନି, ଆଜି ସେଲ୍ସମ୍ୟାନ ତ କାଲି ଚାନ୍ଦା ଗଲା। ଓହୋ, ମୁଁ କହିଲି ପରା ମୋର କିଛି ଜିନିଷ କିଣିବା ନାହିଁ କି ଚାନ୍ଦା ଦବା ନାହିଁ।
0: ବାପା, ଇଏ ସେଲ୍ସମ୍ୟାନ ନୁହେଁ କି ଚାନ୍ଦା ବାଲା ନୁହେଁ, ଇଏ ଆଉ କିଏ ବୋଧେ?
3: ହଁ ଗଲୁ ଗଲୁ, କବାଟ ଖୋଲିକି ଦେଖିଲୁ।
0: ଦିଦି ଆପଣ ନମସ୍କାର, ଆସନ୍ତୁ ଭିତରକୁ ଆସନ୍ତୁ। ବାପା, ଆମ ସ୍କୁଲ ଦିଦି ଆସିଛନ୍ତି।
3: ନମସ୍କାର ଆଜ୍ଞା, କ୍ଷମା କରିବେ, ଅଜାଣତରେ ମୁଁ ଆପଣ କଣ ନାହିଁ କଣ କହିଦେଇଗଲି।
1: ନାଇଁ, ମୁଁ କିଛି ଖରାପ ଭାବିନି।
3: ଆଚ୍ଛା, ମୋ ପାଖରେ ଆପଣଙ୍କର କିଛି କାମ ଥିଲା ନା କୁଲୁ ସ୍କୁଲରେ କିଛି ଦୁଷ୍ଟାମି କରିଛି?
1: ନାଇଁ ସେମିତି କିଛି ନୁହେଁ, କୁଲୁ ତ ଆମ ସ୍କୁଲରେ ସବୁଠାରୁ ଭଲ ପିଲା। ପ୍ରକୃତରେ ମୁଁ ଆସିଥିଲି କଣ କି, କୁଲୁ 2-3 ଦିନ ହେଲାଣି ଟ୍ୟୁସନ ଯାଇନି ତ ସେଥିପାଇଁ ଚାଲି ଆସିଲି, ଭାବିଲି କାଳେ ତା ଦେହ ଖରାପ ଥିବ।
3: ନା ଦେହ ଖରାପ ନୁହେଁ, କୁଲୁର ସବୁ ଟ୍ୟୁସନ ମୁଁ ବନ୍ଦ କରିଦେଇଛି, ତାକୁ ମୁଁ ଘରେ ନିଜେ ପଢେଇବି ବୋଲି ଭାବିଛି।
1: ତେବେ ଭଲ କଥା, କିନ୍ତୁ ଆଜି 3 ତାରିଖ ହେଲାଣି, କୁଲୁର

0: ମାସର ଟ୍ୟୁସନ ଦରମାଟା
1: ହଁ ଏଇ ମାସରେ କେତେ ଟଙ୍କା ହେଇଛି
0: ସବୁ ମାସରେ ଯାହା ଏଇ ମାସରେ ବି ସେଇଆ କିଛି ବଢ଼ିନି ତ
1: ନାଇଁ ମୁଁ ପଚାରିଲି କ'ଣ ପାଇଁ କି ଆପଣ କହିଲେ ମହମବତୀ ପାଇଁ 5 କି 10 ଟଙ୍କା ଅଧିକା ବଢ଼େଇଥିବେ
0: ନା ନା 5 ଟଙ୍କା ବଢ଼ିଛି ଯେ ରାତି ବେଳା ଟ୍ୟୁସନ ରେ କୁଲୁ ତ ଯାଉଥିଲେ ସକାଳ ବେଳା
1: ଆଚ୍ଛା ଆଚ୍ଛା ଏଇ ନିଅନ୍ତୁ ଆପଣଙ୍କ ଟଙ୍କା
0: ଆଚ୍ଛା ମୁଁ ଏଥର ଆସୁଛି ଆଜ୍ଞା ନମସ୍କାର
1: ନମସ୍କାର ଦିଦି ନମସ୍କାର

0: ଯାଉଥିବ ନିହାତି ଆବଶ୍ୟକ।
1: ତେବେ ଆଜିର ଏ ଖୁସି ଦିନରେ ଆପଣ ଆଜି ଆମ ସମସ୍ତଙ୍କୁ ଗୋଟେ ବଢିଆ ବୁଝି ଦେବେ।
0: ନିଶ୍ଚୟ ବୁଝି ହବ। ବୁଝିଲ ପିଲାମାନେ, ଆଜି ଭଗବାନ ଆମ ଉପରେ ଖୁସି ହୋଇ ଆମକୁ ଆଜି ଖୁସି ଉପରେ ଖୁସି ଦେଇ ଚାଲିଛନ୍ତି। ତେବେ ଆସ, ଆଜି ଆମେ ସମସ୍ତେ ମିଶି ଭୋଜି କରିବା, ବହୁତ ମଜା କରିବା। ମୋ ପୁଅ ଆଜି ଫାଷ୍ଟ ଡିଭିଜନ ପାଇଛି ଟି।

0: ଶୁଣିଲ ତ ପିଲାଏ ନାଟକ ଚୁପ୍ ଟ୍ୟୁସନ ଚାଲିଛି।
1: ଏଥର ପିଲାଏ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
0: କିଶୋରସର ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7572।
1: ତେବେ ଆଜି ପାଇଁ ଏଇଠି ରହୁଛୁ ପିଲାଏ, ପୁଣି କଥା ହେବା
0: ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
1: ଆଉ ମୁଁ ନିବେଦିତା ବାରିକ।

ଏଇଠି ଶେଷ କରୁଛୁ କିଶୋର ସ୍ୱର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ, ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ତାନ ସିଂ ସିଂ ଗାଇଥିଲେ। ଆଧୁନିକ ଗୀତଟିଏ ରଚନା କରିଥିଲେ ଶିଳ୍ପୀ ଶିବବ୍ରତ ଦାସ, ଆକାଶବାଣୀ ବାରିପଦା।

ଡ୍ୟାନ୍ସିଂ ଗାଇଥିଲେ, ଆଧୁନିକ ଗୀତଟିଏ ରଚନା କରିଥିଲେ ଶିଳ୍ପୀ ଶିବବ୍ରତ ଦାସ। ଆକାଶବାଣୀ ବାରିପଦା, ସମୟ ସକାଳ 8ଟା ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା।
1: ହେଲୋ
2: ହେଲୋ ସାର୍, ନମସ୍କାର।
1: ନମସ୍କାର
2: ସାର୍, ମୁଁ ପୁରେନ୍ଦ୍ର ସିପୁଜି ସାନକୁଚିଆମରାରୁ।
1: ସାନକୁଚିଆମରା ସମାକୁଣ୍ଡା ମୟୂରଭଞ୍ଜରୁ।
2: ଆଜ୍ଞା
1: ପୁରେନ୍ଦ୍ର ଭାଇ।
2: ଆଜ୍ଞା,
1: ଆପଣଙ୍କ ଚାଷବାସ କଣ ଆରମ୍ଭ ହେଇଯାଇଥିଲା? କହୁଥିଲେ କଣ ଖତ ପକଉଥିଲେ, ତାପରେ ଆପଣଙ୍କର କେମିତି ଧାନ ବୁଣାବୁଣି କରନ୍ତି ନା ରୁଆ ହୁଏ?
2: ରୁଆ ହୁଏ।
1: ଆପଣଙ୍କର କେତେ ଜମି ଚାଷ ଜମି ଅଛି?
2: ମାଣେ ଜମି ଚାଷ କରେ।
1: ଆପଣଙ୍କର ମାଣେ ଜମି ଆପଣ ନିଜେ ଚାଷ କରନ୍ତି?
2: ଆଜ୍ଞା।
1: ସେଥିରୁ ଆପଣଙ୍କର ବର୍ଷର ଯେତିକି ଖର୍ଚ୍ଚ ସେସବୁ ହେଇଯାଏ କି ପୁରେନ୍ଦ୍ର ଭାଇ? ହଁ, ସେ ବିଷୟରେ ଆପଣ ଟିକେ କହୁଥିଲେ ଆଗରୁ। ପୁରେନ୍ଦ୍ର ଭାଇ, ତେବେ କୁହନ୍ତୁ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
2: ଆଜି ଶୁଣିବା ସାତଶହରେ ବଣ୍ଡାଏ ଜୀବନ, ଏଇ ଥିଲେ ଗୋଟେ ଗୀତ
1: ଟାଇଟେଲ ସଙ୍ଗ।
2: ହଁ ସାର,
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଆଚ୍ଛା, ତୁମର ବାରିପଦା ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ।
1: ପୁରେନ୍ଦ୍ର ଭାଇ, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
2: ଆଜ୍ଞା, ନମସ୍କାର।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର, ଆପଣ କିଏ କହୁଛନ୍ତି, ପରିଚୟ ଦିଅନ୍ତୁ ଆପଣଙ୍କର।
1: ଆଜ୍ଞା, ମୁଁ ସୀମାଞ୍ଚଳ ସବର କହୁଛି ଆଜ୍ଞା, କଳାହାଣ୍ଡି ଡିଷ୍ଟ୍ରିକ୍ଟ ଜଗନ୍ନାଥପୁର ଗ୍ରାମରୁ ଆଜ୍ଞା।
0: ଜଗନ୍ନାଥପୁର
1: ଆଜ୍ଞା ଆଜ୍ଞା,
0: କେମିତି ଅଛନ୍ତି ଆପଣ?
1: ମୁଁ ଭଲ ଅଛି ସାର୍, ଆପଣ କେମିତି ଅଛନ୍ତି ଆଜ୍ଞା?
0: ମୁଁ ମଧ୍ୟ ଭଲ ଅଛି। ଆପଣ କ'ଣ କରନ୍ତି ସୀମାଞ୍ଚଳ ଭାଇ?
1: ମୁଁ ଆଜ୍ଞା ହୋମଗାର୍ଡରେ ଅଛି ଆଜ୍ଞା।
0: ଆଚ୍ଛା
1: ଆଜ୍ଞା ଆଜ୍ଞା,
0: ବିଶେଷ କରି ଆପଣଙ୍କର କେଉଁଠି, ମାନେ ଆପଣଙ୍କର ଯେଉଁ ଡ୍ୟୁଟି ପଡ଼ୁଥାଏ କୋର୍ଟରେ?
1: ମୋଟା ଆଜ୍ଞା, ମୁଁ କଲେକ୍ଟର ରେସ୍ରେ ଅଛି ଆଜ୍ଞା।
0: ଆଚ୍ଛା, ଆପଣ କେବେ ବାହାରକୁ ଯାଇନାହାନ୍ତି? ଯେମିତିକି କଲେକ୍ଟର ଯେତେବେଳେ ଯାଆନ୍ତି।
1: ହଁ ସାର୍, ଛୁଟି ହେଲେ ସାର୍, ଆଉ ସେଠୁ ଆମେ
0: ଆଚ୍ଛା
1: ସାର୍ ଗଲା ପରେ ଆମେ କୁଆଡ଼େ, ଆମର ତ ସେଣ୍ଟ୍ରି ଡ୍ୟୁଟି ଆଜ୍ଞା।
0: ଆଚ୍ଛା ଆଚ୍ଛା, ଆପଣ କେବେ କଲେକ୍ଟରଙ୍କ ସହିତ ମିଶିଛନ୍ତି?
1: ହଁ ସାର୍,
0: କେମିତି ଲାଗେ ଯେତେବେଳେ କଥା ହଉଥିବେ ବଡ଼ ଜଣେ ଅଫିସର, ଆପଣ ତାଙ୍କୁ?
1: ହଁ ସାର୍, ନିଜେ ନିଜେ ଗର୍ବ କରୁ, ଆଉ ଯେହେତୁ ଗୋଟେ ଏ କ୍ଲାସ୍ ଅଫିସର ସାଙ୍ଗରେ କଥାବାର୍ତ୍ତା ହେବାଟା
0: ଜିଲ୍ଲାର ଜଣେ ମୁଖ୍ୟ।

0: ତାଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି ମାନେ ନିଶ୍ଚିତ ଭାବରେ ଆପଣଙ୍କୁ ମଧ୍ୟ
1: ଗର୍ବ ଅନୁଭବ କରୁଛୁ ଆଉ।
0: ଆଚ୍ଛା ଆଚ୍ଛା ଆପଣ ଯେତିକି ପ୍ରାପ୍ୟ ଆପଣଙ୍କର ପାଉଛନ୍ତି ସେଥିରେ ଖୁସି ଅଛନ୍ତି?
1: ହଁ ସାର।
0: ଆଚ୍ଛା
1: ଆପଣଙ୍କ ପ୍ରୋଗ୍ରାମ ତ ଆଜ୍ଞା ସବୁ ଶୁଣୁଛୁ ଆମେ ଜାଣିଲେ କି ନାହିଁ।
0: କୁହନ୍ତୁ ତେବେ ସୀମାଞ୍ଚଳ ଭାଇ କଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ରଙ୍ଗ ଫିଲ୍ମ ର ଦେବେ ଆଜ୍ଞା।
0: ରଙ୍ଗ
1: ଟାଇଟିଲ ସଙ୍ଗ ର ଦେବେ।
0: ଆଚ୍ଛା ଆପଣ କାହାରି ନାମ ନେବା ପାଇଁ ଚାହାନ୍ତି ବା ଯଦି କାହାକୁ?
1: ହଁ ହଁ ହଁ ସାର ଡେଡିକେଟ କରିବେ।
0: କୁହନ୍ତୁ
1: ଚିତ୍ରସେନ ଶବର, ମନୋଜ ପଟେଲ, ଶ୍ୟାମାସାଗର ସାହୁ ସେତିକି ନା ସାର।
0: ଠିକ ଅଛି ତେବେ ସୀମାଞ୍ଚଳ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ।
1: ନମସ୍କାର ସାର।
0: ନମସ୍କାର।

ଏଇଠି ଶେଷ କରୁଛୁ ହେଲୁ ବାରିପଦା କାର୍ଯ୍ୟକ୍ରମର ପ୍ରଥମ ଭାଗ। ଦ୍ୱିତୀୟ ଭାଗ ଶୁଣିବେ ସକାଳ 8:45। ବର୍ତ୍ତମାନ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଥୁରୀ।

0: ରଥଟଣା ସମୟରେ ପ୍ରଭୁଙ୍କର କ୍ଲେଶ ଦୂର କରିବା ନିମନ୍ତେ ସ୍ଥାନେ ସ୍ଥାନେ ପଞ୍ଚାମୃତ ପୁଷ୍ପ କର୍ପୂର ମିଶ୍ରିତ ଶୀତଳ ଜଳ ଦ୍ୱାରା ଦର୍ପଣରେ ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହଉଥିଲା, ନିଶଙ୍ଗୁଡ଼ି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଡ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ ବଳଗଣ୍ଡିଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା, ସେଠାରେ ରଥ ରହିଲା ପରେ ସେଇଠି ସେମିତି ଏଭଳିଆ ଭାବରେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ। ହୁମହୋଇ ପାଞ୍ଚ ଜଣ ବଡ଼ୁସୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି ଏବଂ ତୋଳାବଡ଼ୁ ଏବଂ ମହାସୁଆର ଦୁଇ ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେମିତି ଷୋଡ଼ଶୋପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡ଼ୁଥିଲା ସେତେବେଳେ ବଡ଼ଦାଣ୍ଡ ପୁରା ବାଲି ଥିଲା, ରଥ ଯିବାକୁ ମିନିମମ୍ ଦୁଇ ଦିନ ତିନି ଦିନ ଏଇଭଳିଆ ଦରକାର ବି ଛଳେ ସାତ ଦିନ ମଧ୍ୟ ଲାଗିଯାଉଥିଲା। ତେଣୁ ତାପରେ ଚାଉଳିଆ ମଠଠାରେ, ଯେଉଁଟାକି ଆମର ଡାକ୍ତରଖାନା ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଚୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା, ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶବତାର ମଠ ବା ଜୟଦେବ ମଠରେ ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା, ବାହୁଡ଼ା ବେଳେ ସେଇଭଳି ଭାବେ ପୂର୍ବ ସ୍ଥାନମାନଙ୍କରେ ହେଉଥିଲା ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା ସେତେବେଳେ ବଡ଼ଛତା ମଠଠାରେ ତିନି ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହେଇ ବଡ଼ଛତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁସୁଆରମାନେ ହିଁ କରିଥାନ୍ତି, ସେମାନେ ହେଲେ ପିଠାସୁଆର। ପିଠାସୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ସୁଆର ପିଠା ହେଲା କି ଚଡ଼େଇ ନେନ୍ଦା ହେଲା କି କାନ୍ତି ହେଲା କି ମାଠପୁଳି ହେଲା, ଏଇଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା, ଜଗନ୍ନାଥଙ୍କର ଯେଉଁ ନଡ଼ୁ ହୁଏ, ତାପରେ ବୁନ୍ଦିଆ ହୁଏ, ପାରିଜାତକ ଆଉ ଆପଣଙ୍କର ଗଜା, ଏଇସବୁ ବିଭିନ୍ନ ପ୍ରକାର ଭୋଗ ତିଆରି କରିଥାନ୍ତି, ଆରିସା ପିଠା କରିଥାନ୍ତି। ଠିକ୍ ଆଉ ଗୋଟେ ଅଛନ୍ତି ପାଗୁଆ, ସେମାନେ ଏଣ୍ଡୁରି କରିଥାନ୍ତି, ପୁର ଖୋଳିଥାନ୍ତି, ସରୁ ଚକୁଳି କରିଥାନ୍ତି ଏବଂ ଯେଉଁ ପିଠାଟା ଆମେ ପ୍ରସ୍ତୁତି କରିଥାଉ ସେଇଟା ସେମାନେ ପାଗ ଦେଇଥାନ୍ତି। ତାକୁ ବାଦ ଦେଇକି ଅମ୍ବାଲୁ ସୁଆର ସେମାନେ ଅମ୍ବାଲୁ ତିଆରି କରିଥାନ୍ତି ଜଗନ୍ନାଥଙ୍କ ପାଇଁକା, ଏବଂ ପୁର ଖୋଳିଥାନ୍ତି, ଯେଉଁ ପିଠାମାନଙ୍କର ପୁର ଦିଆ ହୁଏ ସିଏ ତାକୁ କରିଥାନ୍ତି। ଥାଳି ସୁଆର ସେମାନେ ବିଭିନ୍ନ ଭୋଗରେ ଯେତେ ପ୍ରକାର ଆପଣ ସକାଳ ଧୂପ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ, ଏଥିପାଇଁକା ସେ ଥାଳି ଅନ୍ନ ପ୍ରସ୍ତୁତ କରିଥାନ୍ତି, ଖେଚେଡ଼ି, ସାଧାରଣ, ଓରିଆ, ଏଇଗୁଡ଼ାକ ସବୁ। ତୁଣ ସୁଆର ଜଗନ୍ନାଥଙ୍କ ନିମନ୍ତେ ସମସ୍ତ ପ୍ରକାର ତୁଣ, କ୍ଷୀରି, ଖିରିସା।

0: ତିନି ରଥ ଗୁଣ୍ଡିଚା ଦାଣ୍ଡରେ ପହଞ୍ଚିଲେ ଠାକୁରମାନଙ୍କର ମହାସ୍ନାନ ଏବଂ ବେଶ ହୁଏ। ଏହା ପରଠାରୁ ଦୈନନ୍ଦିନ କ୍ରମରେ ମଧ୍ୟାହ୍ନ ଧୂପଠାରୁ ନୀତିମାନ ଅନୁଷ୍ଠିତ ହୁଏ। ତେବେ ସାଧାରଣତଃ ରଥ ଉପରେ ଅନ୍ନପ୍ରସାଦ ଭୋଗ ଲାଗି ନ ହୋଇ ଶୁଖିଲା ଭୋଗ ଲାଗି ହୋଇଥାଏ। ଭୋଗ ପ୍ରସ୍ତୁତ ହୋଇସାରିଲା ପରେ ଘଣ୍ଟ ଛତା କାହାଳି ସହିତ ସେବକମାନେ ତିନି ରଥକୁ ଭୋଗ ଆଣିଥାନ୍ତି। ଦୈନନ୍ଦିନ ଧୂପ ପୂଜାର ବିଧିରେ ପୂଜା ହୁଏ। ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ, ଚନ୍ଦନ ଲାଗି, ବଡ଼ସିଂହାର ହୁଏ, ତାପରେ ପହୁଡ଼ ଆଳତୀ ହୋଇଥାଏ।
1: ମୋଟାମୋଟି ଭାବରେ ଏଥିପାଇଁକା 10 ଜଣ ସେବକ ଆବଶ୍ୟକ ହୋଇଥାନ୍ତି। 8 ଜଣ ହେଲେ ବଡ଼ୁଶୁଆର, ତାଙ୍କୁ ବାଦ ଦେଇ ବିରୁ ହୁଆ, ଯେ ବିରୁ ବୋହିକିରି ଆଣିବ, ଏବଂ ରୋଷ ପାଣିଆ, ସେ ରୋଷରେ ଆଣିକିରି ପାଣି ଦେବ। ଏଇଭଳି ଭାବେ 10 ଜଣ ସେବାୟତ ଏକାଠି ମିଶିକିରି ଏ ଭୋଗ ସବୁ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ବିଶେଷ ଭୋଗ ହେଲା ନୀଳାଦ୍ରି ବିଜେ ପୂର୍ବ ଦିନ ମହାପ୍ରଭୁଙ୍କର ଅଧରପଣା ଭୋଗ ହୋଇଥାଏ, ଯେଉଁଟାକି ମହାସ୍ୱାର ମାନେ ପ୍ରସ୍ତୁତ କରିଥାନ୍ତି, ଏବଂ ଶ୍ରୀ ଛାମୁରେ ତାକୁ ବଡ଼ ବଡ଼ ଜଗନ୍ନାଥଙ୍କର ଅଧର ଉଚ୍ଚାରେ ସବୁ ବଣା ଥାଏ। ସେ ବଣା ଦେହରେ ଗୋଟେ ଗାମୁଛା ପଡ଼ିଥାଏ ତା ଉପରେ, କାହିଁକି ନା ଯେଉଁ ଗୁଡ଼ାକ ଢାଳିବେ ତା ଦେହରେ କେମିତି ମଳି ଏକା ନ ରହିଯିବ, ପରିଷ୍କାର ହେବା ପାଇଁକା ତାକୁ ପ୍ରସ୍ତୁତ କରିଥାନ୍ତି। କ୍ଷୀର, ଛାଚି, ସର, ଲହୁଣୀ, ଆଉ ବିଭିନ୍ନ ପ୍ରକାର ବାସ୍ନା ଦ୍ରବ୍ୟ ବି ତା ଦେହରେ ପଡ଼ିଥାଏ, ପଡ଼ିକି ତା ପ୍ରସ୍ତୁତ ସେମାନେ କରିଥାନ୍ତି।
2: ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି ସବୁ ପାଳିତ ହୁଏ। ବଡ଼ସିଂହାର ଭୋଗ ପରେ ତିନି ମୂର୍ତ୍ତି ଶୟନ ଠାକୁର ତିନି ରଥକୁ ବିଜେ କରନ୍ତି। ବଡ଼ ବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ବିଜେ ହୋଇଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ 4 ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଶୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୁଏ, ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ। ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରି

ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନ ମୋହନ ବିଜେ କଲା ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନ ମୋହନ ବଟତଳ ପାଲିଙ୍କିରେ ବିଜେ କଲା ପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନ ମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ, ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନ ମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଦିନେ ରହିଥିଲା ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ। ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଶ୍ୱନାଥ ସାମନ୍ତରାୟ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ସମୟ ସକାଳ 8:45। ଶୁଣନ୍ତୁ, ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରୁଛନ୍ତି ଅଶୋକ କୁମାର ଦତ୍ତ।
2: ଶ୍ରୋତାବନ୍ଧୁ, ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ ପରିସରକୁ।
3: ହ୍ୟାଲୋ, ଆକାଶବାଣୀ ବାରିପଦାରୁ କହୁଛି।
4: ଆଜ୍ଞା ନମସ୍କାର, ମୁଁ ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
3: ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ, କେମିତି ଅଛନ୍ତି ପ୍ରଥମେ ଆପଣ କୁହନ୍ତୁ।
4: ଆଜ୍ଞା ମୁଁ ତ ଭଲ ଅଛି, ଆଉ ସବୁ ଭଲ ଅଛି। ଆଜ୍ଞା ବର୍ତ୍ତମାନ ତ ବର୍ଷା ବି ହେଇଗଲାଣି, ଏବେ 2-3 ଦିନ ହେଲା।
3: ଆଚ୍ଛା,
4: ଯୋଉ ଗରମ, ବହୁତ ଗରମ ହଉଥିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ, ତ ସେଇଥିରୁ ଟିକେ ଆଶ୍ୱସ୍ତି ମିଳିଛି। ଏବେ 2 ଦିନ ହେଲା ପୁରା ଲଗାତାର ବର୍ଷା ହଉଛି, ପାଗ ବି ଟିକେ ଥଣ୍ଡା ଲାଗୁଛି, ତ ସବୁ ଭଲ ଅଛି। ଆଜ୍ଞା
3: ବର୍ଷା ଯେତିକି ପରିମାଣରେ ହବା କଥା ଚାଷୀ ଭାଇମାନଙ୍କ ପାଇଁ, ସେ ଭଳିଆ ବର୍ଷା ହେଇଛି ନା କେମିତି କଣ? ଚାଷୀ ଭାଇମାନେ ତ କଥାବାର୍ତ୍ତା ହଉଥିବେ ନା, କଣ ସବୁ କଲେ କଣ ହବ?
4: ନାଇଁ ଆଜ୍ଞା, ସେଭଳି ବର୍ଷା ହେଇନି ଚାଷୀ ମାନଙ୍କ ପାଇଁ ଯେମିତି ହେବା ଦରକାର। ସେମାନେ ଯୋଉ ହଳ ଲଙ୍ଗଳ କରିବେ କହୁଛନ୍ତି ଚାଷୀ ମାନେ, କି ଆମର ଯେତିକି ହେବା କଥା ସେତିକି ହେଇନି, ତଥାପି କାମ ଚଳିବ ସେମିତି କହୁଛନ୍ତି, ଆଉ କରୁଛନ୍ତି ମଧ୍ୟ ତାଙ୍କ ଚାଷ କାମରେ ସେମାନେ ଲାଗିଗଲେଣି।
3: ଆଗକୁ ଆସୁଛି ରଥଯାତ୍ରା, ସେ ରଥଯାତ୍ରାରେ ଆପଣ ମାନଙ୍କର ସଂକୀର୍ତ୍ତନ ନିଶ୍ଚିତ ଭାବରେ ହବ ମୁଁ ଯାହା ଆଶା କରୁଛି।
4: ଆଜ୍ଞା ନିଶ୍ଚିତ ହବ, ପ୍ରତିଦିନ ସଂକୀର୍ତ୍ତନ ହଉଛି ମନ୍ଦିରରେ, କିନ୍ତୁ ସେଇଟା ଜେନ୍ସ ମାନେ କରନ୍ତି, ଆମେ କରୁନୁ। ଆମେ ସେଇ ରଥଯାତ୍ରାରେ ଆମେ କରିବୁ, ଆମକୁ ବି ସୁଯୋଗ ଦିଅନ୍ତି ସେଠି କରିବା ପାଇଁ। ଆଉ ଯେତେବେଳେ ପହଣ୍ଡି ହୁଏ, ଆମେ ସେଇ ପହଣ୍ଡି ମହାପ୍ରଭୁଙ୍କ ସାଙ୍ଗରେ ଏନ୍ତା ବୁଲି ବୁଲି ରଥ ଚାରିପଟେ ଆମେ ବି ସେ କୀର୍ତ୍ତନ କରିକରି ଯାଉ।
3: ଠିକ ଅଛି, ତେବେ ସ୍ୱର୍ଣ୍ଣପ୍ରଭା ଭଉଣୀ କଣ ଶୁଣିବା ପାଇଁ ଚାହାନ୍ତି ଏଥର ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରୁ?
4: ଫୁଲ ଚନ୍ଦନର ଗୋଟେ ଗୀତ ଅଛି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ, ସେ ଗୀତଟା ହେଲା ଏଇ ଯେ ବନ ଲତା ପାହାଡ଼ ପାହାରେ ଦିଶେ କେଡ଼େ ସୁନ୍ଦର, ଏଠି ଦିନ ସରେ ନ ଏଠି ରାତି ସରେ ନ, ଏଠି ଦିନ ସରେ ନ ଏଠି ରାତି ସରେ ନ।
3: ଠିକ ଅଛି, ତେବେ ଏଇ ଯେଉଁ ଗୀତଟି ଆପଣ ଅନୁରୋଧ କଲେ ଫୁଲଚନ୍ଦନ ଚଳଚ୍ଚିତ୍ରର, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
4: ହଁ ଆଜ୍ଞା, ସମସ୍ତଙ୍କୁ, ଆପଣଙ୍କୁ, ଆମର ଯେତେ ଶ୍ରୋତା ଅଛନ୍ତି ସମସ୍ତେ, ଆମ ରବୀନ୍ଦ୍ର ମେହେର, ମୁରଲୀ ମେହେର, ଆମ ଲକ୍ଷ୍ମୀନାରାୟଣ ବାଘ, ସୁବଳ ସାହୁ, କରମଚାନୀ ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ତାପରେ ଆଉ ସମସ୍ତ ଶ୍ରୋତା ମାନଙ୍କୁ, ବାରିପଦାର ବି ସମସ୍ତ ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କ ଗୀତ ଡିଲିଭରି।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0679225405। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଅଶୋକ କୁମାର ଦତ୍ତ, ଆକାଶବାଣୀ ବାରିପଦା। ସମୟ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ। ରିଲି କରୁଛୁ ବିବିଧ ଭାରତୀ ପ୍ରସାରଣ ସେବାରୁ।

ପରେ ପରେ ଶୁଣିଲେ କେତୋଟି ଝୁମର ପରିବେଷଣ କଲେ ଶିଳ୍ପୀ ସୁବାସ ଚନ୍ଦ୍ର ପାତ୍ର ଏବଂ ସାଥୀ। ଆକାଶବାଣୀ ବାରିପଦା, ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ବିବିଧ ଭାରତୀ ପ୍ରସାରଣ ସେବାରୁ।

0: ଶୁଣୁଥିଲେ କେନ୍ଦ୍ରା ଗୀତ ପରିବେଷଣ କରିଥିଲେ ରତ୍ନାକର ନାଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଶୁଣ ଶୁଣ ଶୁଣ, ଗାଁ ଭାଇ ଭଉଣୀ ମାନେ KYC ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ୍ କରାନ୍ତୁ। ଯଦି ପରିଚୟ

0: କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ, ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆରମ୍ଭ କରୁଛୁ ନାରୀ ମହଲ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀମହଲ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ପୁଣି ମଣିଷ ଯେତେବେଳେ ଏ ସଂସାରରେ ଜନ୍ମ ନିଏ, କ୍ରମେ ବୟସର ପାହାଚ ପରେ ପାହାଚ ଚଢ଼ିବାକୁ ଲାଗେ, ହାତକୁ ଦୁଇ ହାତ ହୁଏ, ସଂସାର ଗଢ଼େ, ଏହି ସବୁତକ ସମୟରେ ଗୋଟିଏ କଥା ତା ସହିତ ନିରନ୍ତର ଭାବରେ ଚାଲିଥାଏ, ଯାହା ହେଲା ତା ପାଇଁ କ'ଣ ମୁଠାଏ ନିଶ୍ଚୟ ରନ୍ଧା ହୋଇଥାଏ। ସତ କହିଲେ ମଣିଷ ପାଇଁ ରୋଷେଇବାସ ଏବଂ ଖାଦ୍ୟ ଆଉ ରନ୍ଧାବଢ଼ା ଏସବୁ ଗୋଟିଏ ଗୋଟିଏ ସହଜାତ ପ୍ରବୃତ୍ତି। ଏହି ଖାଦ୍ୟ ବ୍ୟଞ୍ଜନ ମଧ୍ୟ ଗୋଟିଏ ଜାତିର ସଂସ୍କୃତିର ଚଳଣୀର ପରିଚିତି। ଏ ଯେମିତି ଦେଖନ୍ତୁ ଆମ ଓଡ଼ିଆ ଘରର ଅସଂଖ୍ୟ ପାକ ପ୍ରସ୍ତୁତି, ଯାହାକୁ ନେଇ ଆମେ ଗର୍ବ କରୁ। ତେବେ କଥା ହେଉଛି ସାମ୍ପ୍ରତିକ ସମୟରେ ବିଶ୍ୱାୟନ କହନ୍ତୁ ଅବା ସମୟ ପରିବର୍ତ୍ତନର ପ୍ରଭାବ, ଆମ ନିଜର ବହୁ ପୁରାତନ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ କେମିତି ଟିକିଏ ଆମର ନୀତିଦିନିଆ ଖାଦ୍ୟ ପ୍ରଣାଳୀରୁ ଆଢ଼ୁଆଳକୁ ଚାଲିଯାଉଛି, ଆଉ ସେଠି ଜାଗା ନେଇଯାଉଛି ଅନ୍ୟ ଅନ୍ୟାନ୍ୟ ଆଧୁନିକ ଖାଦ୍ୟ ବ୍ୟଞ୍ଜନ। ଏହା ଭିତରେ ଖୁସିର କଥା, ଆମ ଗହଣରେ ଏମିତି କେତେଜଣ ଅଛନ୍ତି ଯେଉଁମାନେ କି ଆମର ଓଡ଼ିଆ ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନକୁ ସଂରକ୍ଷିତ କରି ରଖିବାରେ, ତାକୁ ଲୋକଲୋଚନରେ ବଳବତ୍ତର ରଖିବାରେ ଅହରହ ପ୍ରଚେଷ୍ଟା କରିଆସୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଲେ ଲେଖିକା ଖାଦ୍ୟ ଗବେଷିକା ରିତୁ ପଟ୍ଟନାୟକ, ଯିଏକି ଏ ଦିଗରେ ଉଦ୍ୟମ କରିବା ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନକୁ ଗୋଟିଏ ଜାଗାରେ ସମାହିତ କରି ରଖିବା ପୂର୍ବକ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ବହି ମଧ୍ୟ ଲେଖିଛନ୍ତି। ଆସନ୍ତୁ ଆଜି ତାଙ୍କୁ ଭେଟିବା ଏବଂ ତାଙ୍କର ଏହି ପ୍ରଶଂସନୀୟ ଉଦ୍ୟମ ସମ୍ପର୍କରେ ଆହୁରି କିଛି ଜାଣିବା। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର,
0: ଆଜି ଆପଣ ଆମର ଆକାଶବାଣୀ କଟକ କେନ୍ଦ୍ରକୁ ପ୍ରଥମ ଥର ପାଇଁ ଆସିଛନ୍ତି ନୁହେଁ କି?
1: ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ତ ମାନେ ପ୍ରଥମ ଥର ପାଇଁ ଏଠି ଆସିଲି, ବହୁତ ଭଲ ଲାଗୁଛି ଷ୍ଟୁଡ଼ିଓ ଦେଖି ଆପଣଙ୍କ ସାଙ୍ଗରେ ମିଶିକି, ବହୁତ ଭଲ ଲାଗୁଛି। ଆଶା କରୁଛି ଆଜିର କଥାବାର୍ତ୍ତା ଆମର କନ୍ଭରସେସନ୍ ଭଲ ହେବ।
0: ହଁ, ଆମେ ଚେଷ୍ଟା କରିବା ଗୋଟେ ଭଲ କଥା ଭଲ ଆଲୋଚନା ଆପଣଙ୍କ ସହିତ କରିବା ପାଇଁ। ତେବେ ଆଜି କଥା ଆପଣଙ୍କର ପିଲାଦିନରୁ ଆରମ୍ଭ କରିବା, କାରଣ ଟିକେ ଜାଣିବାକୁ ଚାହିଁବା ଯେ ଆପଣ ଯେଉଁଭଳି ଭାବରେ ପରିଚିତ ଆଜି, ଯେଉଁ କାମଟି ମାଧ୍ୟମରେ ଆପଣ ଲୋକପ୍ରିୟ ହୋଇଛନ୍ତି, ତାହାର କ'ଣ କୌଣସି ସଂଯୋଗ ଆପଣଙ୍କର ଶୈଶବ ସହିତ ଥିଲା କି?
1: ହଁ, ଶୈଶବ ସହିତ ତ ନିଶ୍ଚିତ ଭାବରେ ମୁଁ କହିବି ଥିଲା, କାହିଁକି ନା ମୁଁ ଆଜି ଯଦି ଏ ସମାଜର ପରିଚିତା, ମୁଁ ଗୋଟେ ବହି ଲେଖିଛି ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ନେଇକି, ଆଉ ସେଇଟା ମୁଁ ଇଂରାଜୀରେ ଲେଖିଛି, କାହିଁକି ନା ସେଇଟା ବହୁତ ଲୋକଙ୍କ ପାଖରେ ପହଞ୍ଚି ପାରିବା ବୋଲି ଆଶା ରଖିକି ମୁଁ ସେ ବହିଟାକୁ ଲେଖିଥିଲି। ଆଉ ଖାଇବାକୁ ନେଇକି ଯେହେତୁ ଆମେମାନେ ବହୁତ ଆଗ୍ରହୀ, ଆଉ ଖାଇବାକୁ ନେଇକି ଦେଖନ୍ତୁ ଆମର ଓଡ଼ିଶା ଗୋଟେ ଏମିତି ରାଜ୍ୟ, ଓଡ଼ିଶାର ଆମର ମହାପ୍ରଭୁ ଜଗନ୍ନାଥ ଯିଏ ବସିଛନ୍ତି ସ୍ୱୟଂ ପୁରୀରେ, ସେ ହେଉଛନ୍ତି ମାନେ ବଡ଼ଖିଆ ଠାକୁର ଆମର, ତେଣୁ ତାଙ୍କଠୁ ଆମର ସବୁ ଜିନିଷ ସୃଷ୍ଟି ହେଇଛି। ତେଣୁ ଆମେ ସମସ୍ତେ ପୁରା ଓଡ଼ିଶା ରାଜ୍ୟର ସମସ୍ତ ରାଜ୍ୟବାସୀ ଆମର ଖାଦ୍ୟପ୍ରିୟ ଆମେ, ସେମିତି ଆମର ପରିବାର ବି, ମୋ ପରିବାର, ମୋର ଶୈଶବ କଥା ଯେତେବେଳେ ପଚାରୁଛନ୍ତି ଆପଣ, ମୋର ପରିବାର ବି ବହୁତ ଖାଦ୍ୟପ୍ରେମୀ ସମସ୍ତେ, ଆଉ ମୋର ମା ଯିଏ ବୋଉ ସିଏ ପୁରୀର ଝିଅ ସିଏ, ତେଣୁ ସ୍ୱାଭାବିକ ଏଇଟା ଯେ ଖାଦ୍ୟକୁ ନେଇକି ସିଏ ବହୁତ ଖାଦ୍ୟ ଭଲ ରାନ୍ଧେ। ଆଉ ମୋ ବାପା ବି, ଯେହେତୁ ମୋର ବାପାଙ୍କ ଘର ହେଉଛି ବାଙ୍କୀ, ପୁରୀର ବହୁତ ପ୍ରଭାବ ସେଠି ବି ପଡ଼ିଛି, ବାପା ବି ମୋର ବହୁତ ଖାଦ୍ୟପ୍ରିୟ।

0: ଯୁଆଡ଼େ ବି ବାପା ଯାଆନ୍ତି, ଯୋଉଠି ରୁହନ୍ତି ଭାରତ ଭ୍ରମଣରେ ଯୁଆଡ଼େ ବି ଯାଆନ୍ତି, ସେ ଆସିକି ଯୋଉଠି ଯାହା ଖାଇଥାନ୍ତି ସେଇଟା ବୋଉକୁ କୁହନ୍ତି, ବୋଉ ତାକୁ କରେ। ତେଣୁ ଆମର ଖାଦ୍ୟକୁ ନେଇକି ବହୁତ ମାନେ ସମସ୍ତଙ୍କର ବହୁତ ଆଗ୍ରହ। ଆମର ଭାଇ ଭଉଣୀ ସମସ୍ତେ ବହୁତ ଭଲ ରାନ୍ଧନ୍ତି ଆଉ ବହୁତ ଭଲ ଖାଦ୍ୟ ଭଲ ପାଆନ୍ତି, ଖାଦ୍ୟ ଭଲ ରାନ୍ଧନ୍ତି। ସମସ୍ତଙ୍କର ରନ୍ଧନ କରିବାର ଯୋଉ ଆଗ୍ରହଟା ସମସ୍ତଙ୍କ ଭିତରେ ଅଛି, ତେଣୁ ପିଲାଦିନୁ ହିଁ ଏଇ ଆଗ୍ରହଟା ସୃଷ୍ଟି ହେଇଛି। ଆଉ ମୁଁ ଯେହେତୁ କଟକର ଝିଅ, କଟକରେ ଆମର ବାଦାମବାଡ଼ିରେ ଘର, ଜାଣିଛନ୍ତି ଆପଣ ଏଠି କୋର୍ଟ ଅଛି, ବଡ ମେଡିକାଲ ଅଛି, ଯାହାର ଯାହା ବି ପଡିଲା ଦରକାର, ବାପାଙ୍କ ଘର ପଟର ହଉ କି ବୋଉ ଘର ପଟର ହଉ, ସମସ୍ତେ ଆସନ୍ତି। ଆଉ ଆମ ଘରେ ଯେହେତୁ ବାଦାମବାଡ଼ିରେ ଘର, ବସ୍ ଷ୍ଟାଣ୍ଡରୁ ବସ୍ରୁ ଓହ୍ଲେଇବେ, ଆମ ଘରେ ହିଁ ସେମାନେ ରହନ୍ତି। ଆଉ ସେତେବେଳେ ମ୍ୟାଡାମ ଗୋଟେ ଥିଲା, ମାନେ ଘରକୁ ଅତିଥି ଆସିଲେ ଯୋଉ ଟାଇମ ବି ହଉ, ଆପଣଙ୍କର ଘରେ ଖାଦ୍ୟ ରନ୍ଧା ସରିକି ଚୁଲି ପୋଛା ବି ସରିଥାଉ, କିନ୍ତୁ ଆଉ ଥରେ ମା ମାନେ ଘରର ଗୃହିଣୀ ମାନେ ସେତିକି ଆଗ୍ରହ ନେଇକି ଅତିଥି ଅଭ୍ୟାଗତ କରନ୍ତି। ନିଜେ ଦେଖିଛି ଆମର ବାପା ଖାଇକି ଅଫିସ ପଳେଇଥିବେ, କିନ୍ତୁ ସାଙ୍ଗେ ସାଙ୍ଗେ ପୁଣି କୋଇଲା ଚୁଲି ଥାଏ, କାଠ ଚୁଲି ଥାଏ, ବୋଉ ସାଙ୍ଗେ ସାଙ୍ଗେ କାଠ ଚୁଲି ହଉ କି କୋଇଲା ଚୁଲି ଲଗା ହବ, ବାଡିରେ ବି ଆମର ସବୁ ଲାଗିଥାଏ, ଶାଗଟେ ହଉ କି ଯାହା ବି ହଉ ଲାଗିଥାଏ, କିଛି ନହେଲେ ଭାତ ଡାଲମା ଆଳୁ ଭର୍ତ୍ତାଟେ ଶାଗ ଭଜାଟି କରିଦିଏ, ତ ସେମାନେ ଖୁସିରେ ଖାଆନ୍ତି। ସେଟା ଗୋଟେ ଆମର ଥିଲା ସମସ୍ତଙ୍କ ଘରେ, ଯେ ଅତିଥି ଅଭ୍ୟାଗତ ଆସିଲେ ତାଙ୍କୁ କେବେ ସେମାନେ ବିନା ଖାଲି ପେଟରେ ଯାଆନ୍ତିନି।
1: ଆଜ୍ଞା, ତ ସେଇସବୁ କଥା ଗୁଡିକ ଦେଖିକିରି ଆପଣ ଖାଦ୍ୟ ରାନ୍ଧିବା ବା ଯୋଉ କାମଟି ଆଜି ଆପଣ କରୁଛନ୍ତି, ବ୍ୟଞ୍ଜନକୁ ନେଇକିରି ଆପଣଙ୍କର ଯୋଉ ଓଡିଆ ବ୍ୟଞ୍ଜନ ବିଶେଷ କରି ତାର ଯୋଉ ପ୍ରଚାର ପ୍ରସାର, ସେ କାମଟିକୁ କରିବାକୁ ଚାହିଁଲେ।
0: ହଁ, ମୋର ଗୋଟେ କଥା କହିବି, ଯୋଉ ବହି ଲେଖିବା ଯୋଉ କାମଟି ମୁଁ କଲି, ସେଇଟା ସମ୍ପୂର୍ଣ୍ଣ ଭାବରେ ମୁଁ ଶ୍ରେୟ ଦେବି ମୋ ସ୍ୱାମୀଙ୍କୁ, କାହିଁକି ନା ଯେତେବେଳେ ସେ ଦେଖିଲେ ଯେ ମୋର ଖାଇବାକୁ ନେଇକି ଏତେ ଆଗ୍ରହ, ବିଶେଷ କରି ଓଡିଆ ପାରମ୍ପରିକ ଖାଦ୍ୟକୁ ନେଇକି ଏତେ ଆଗ୍ରହ ଭିତରେ, ଆଉ ସବୁବେଳେ ରାନ୍ଧୁଛି, ତାର ପିଠାପଣା ବିଭିନ୍ନ ପ୍ରକାର ପିଠାପଣା ବି ମୁଁ ମଧ୍ୟ କରେ, ବହୁତ ପ୍ରକାର ପିଠାପଣା ମୁଁ କରେ, ନିଜେ ବନାଏ, ଆଉ ଆମ ଘରେ ବି ସବୁ ଜିନିଷ, ଯୋଉ ପର୍ବପର୍ବାଣି ସବୁ ଜିନିଷ ହୁଏ। ତେଣୁ ସିଏ ମୋତେ ଗୋଟେ ଆଇଡିଆ ଦେଲେ, ତମେ ଯଦି ଏତେ ତମ ଭିତରେ ଆଗ୍ରହ, ତମେ ୱାଇ ଡୋଣ୍ଟ ୟୁ ରାଇଟ୍ ଏ ବୁକ୍, ଆଉ ଏମିତି ଗୋଟେ ବୁକ୍ ଲେଖ। ଓଡ଼ିଆରେ ବି ଲେଖିଛନ୍ତି ବହୁତ, କିନ୍ତୁ ଇଂରାଜୀରେ ବହି ନଥିଲା କିଛି। ସିଏ ମୋତେ ଆଇଡିଆ ଦେଲେ ଯେ ତମେ ଗୋଟେ ବହି ଲେଖ ଯୋଉଟାକି ବାହାର ଲୋକମାନେ
1: ପଢିକରି ଜାଣିପାରିବେ।
0: ଆଉ ତା ପୂର୍ବରୁ ଆଉ ଗୋଟେ କଥା କହୁଛି, ଏଇଟା ବି ହେଲା କାହିଁକି ନା ମୁଁ ଯେତେବେଳେ ଆକ୍ଚୁଆଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାଏ, ମୋର ଏଇ ସୋସିଆଲ ମିଡିଆରେ ଖାଦ୍ୟକୁ ନେଇକି ବୋଧେ 2010-11 ମୁଁ ଅଛି। ଓଡ଼ିଆ ଖାଦ୍ୟକୁ ମାନେ ସବୁବେଳେ ପୋଷ୍ଟ କରେ, ଯାହା ବି ପର୍ବପର୍ବାଣି ହବ, ସେ ଚିତୋ ଅମାବାସ୍ୟା ହଉ କି ଦୁତି ବାମନ ଓଷା ଘାଣ୍ଟ ତରକାରୀ ହଉ, ଯାହା ବି ଏନି ଫେଷ୍ଟିଭାଲ ହୁଏ, ତ ମୁଁ ମୋର କରିକି ପୋଷ୍ଟ କରେ। ମୋର ବି ଗୋଟେ ପେଜ୍ ଅଛି ଓଡ଼ିଶା କୁଇଜିନ୍ ଆଣ୍ଡ କୁଲିନାରିସ୍, ସେଟା 100 ମେମ୍ବରରେ ଷ୍ଟାର୍ଟ ହେଇଥିଲା, ସେଟା ବର୍ତ୍ତମାନ 50,000 ମେମ୍ବର। ସେଥିରୁ ଯୋଉ ଷ୍ଟାର୍ଟ କଲି, ବହୁତ ଲୋକ ପୁରା ଅଲ୍ ଓଭର ଓଡ଼ିଶା ସମସ୍ତେ ସେଥିରେ ଜଏନ୍ କରନ୍ତି, ଅଲ୍ ଓଭର ଓଡ଼ିଶା ବିଭିନ୍ନ କୋଣରୁ ଆମେ ସମସ୍ତଙ୍କ କଲଚର ବିଷୟରେ ବି ଜାଣିପାରୁ, କାହିଁକି ନା ଆମର ଏଠି ଡାଇଭର୍ସିଟି ବହୁତ ଅଛି। ଆପଣ ଦେଖିବେ ଭାଷାର ବି ଟିକେ ଚେଞ୍ଜ ଅଛି, ଖାଦ୍ୟ ପ୍ରସ୍ତୁତିର ଚେଞ୍ଜ ଅଛି, ତେଣୁ ସବୁ ଜିନିଷ ଚେଞ୍ଜ ଥାଏ, ତେଣୁ ଆମେ ସେଗୁଡା ବି ବହୁତ ଶିଖିବାକୁ ମିଳିଲା, ସେମାନେ ବି ଆମଠୁ ଶିଖିଲେ, ତେଣୁ ଏମିତି ଯୋଉ ପ୍ରସେସିଂରେ କୋଉଠି ନା କୋଉଠି ମୋର ବହୁତ ଇଣ୍ଟରେଷ୍ଟ ଆହୁରି ଡେଭଲପ୍ କଲା। ଆଉ ମୁଁ ଏମିତି ବି ନ୍ୟାସନାଲ ପେଜ୍ ଗୁଡ଼ାକରେ ବି, ଫୁଡ୍ ପେଜ୍ ଗୁଡ଼ାକରେ ବି ଅଛି, ସେଠି ବି ଫୁଡ୍ ପୋଷ୍ଟ କରେ ଆଗରୁ, ଯେତେବେଳେ ବହି ଲେଖିବା ପୂର୍ବର କଥା କହୁଛି, ସେତେବେଳେ ଯୋଉ ବାହାର ଲୋକମାନେ ସେଠି ବହୁତ ଲୋକ ସବୁ ଷ୍ଟେଟ୍ର ଥାନ୍ତି, ସେଠି ମତେ ଜଣେ ଭଦ୍ରଲୋକ କହିଲେ ଓଡ଼ିଆ ଲୋକ କିଏ ଖାତେ ହେଁ, ତ ମତେ ଟିକେ ଭାରି ଖରାପ ଲାଗିଥିଲା ଆକ୍ଚୁଆଲି, ଯେହେତୁ ମୋ ହଜବେଣ୍ଡଙ୍କ ସାଙ୍ଗରେ ମୁଁ ସବୁ ଜିନିଷ ସେୟାର କରେ, ତ ମୁଁ ତାଙ୍କୁ କହିଲି ଏ ଜିନିଷଟା ଯେ ମତେ ଭାରି ଖରାପ ଲାଗିଲା ଯେ ଓଡ଼ିଶାର ଖାଇବା ଏତେ ପ୍ରକାରର, କାହିଁକି ଆମର ଖାଇବା ଜିନିଷ ବାହାର ଲୋକ ବେଶୀ ଜାଣିପାରୁନାହାନ୍ତି। ସେଥିପାଇଁ ସିଏ ବି ସେଟା ତ ନୋଟିସ୍ କଲେ, ସିଏ ମତେ କହିଲେ ଗୋଟେ କାମ କର, ତମେ ଗୋଟେ ବହି ଲେଖ, ଆଉ ସେ ବହିଟା ଇଂରାଜୀରେ ଲେଖ, ସିମ୍ପଲ ଲାଙ୍ଗୁଏଜରେ ଲେଖ, ଯେମିତି ସମସ୍ତେ ସେଟା ବୁଝିପାରିବେ, ସେଟାକୁ ଆମେ ଛପେଇ ଦେବା। ତ ଏମିତି ଲେଖୁ ଲେଖୁ ଲେଖୁ ଲେଖୁ ବହିଟିଏ ହେଲା। ସେ ମଝିରେ ଆକ୍ଚୁଆଲି ବହୁତ ଜିନିଷ ଘଟିଗଲା, ସବୁ ବହିଟା ଆରମ୍ଭ ହେଲା ମୋର 2013 ଲେଖିବା, କିନ୍ତୁ ବହୁତ ଜିନିଷ ଘଟିଗଲା, ମୋର ସ୍ୱାମୀଙ୍କର ଦେହାନ୍ତ ହେଇଗଲା ମଝିରେ, ସେଥିପାଇଁ ମୋର ଲାଇଫଟା ତ ପୁରା ଅପସାଇଡ୍ ଡାଉନ୍ ହେଇଗଲା, ପୁରା ଯେମିତି ପୃଥିବୀ ଓଲଟିଲା ଭଳିଆ ଓଲଟିଗଲା, ସେସବୁ ଜିନିଷ ଷ୍ଟପ୍ ହେଇଗଲା ସେ ମଝିରେ। ତାକୁ ପୁଣି ରିଜ୍ୟୁମ୍ କଲି, ପୁଣି ପୁନର୍ବାର ତାକୁ ମାନେ ମୋ ଭିତରେ ଜୀବିତ କରିବା ପାଇଁ ମତେ ବହୁତ ସାହସ ଏସବୁ ଦରକାର ଥିଲା। ମୁଁ ସେସବୁକୁ ପୁଣି ଏକାଠି କରିକି ପୁଣି ଲେଖିଲା ବେଳକୁ ହେଇଗଲା 2020 ତ 2023 ସେଟାକୁ ଉନ୍ମୋଚିତ କରିଥିଲି।
1: ଆଜ୍ଞା, ସେ ବହିଟି ସମ୍ପର୍କରେ ଆମକୁ ଟିକେ ବିସ୍ତୃତ ଭାବରେ କହିବେ କି?
0: ସେ ବହିଟିର ନାଁ, ମୁଁ ଯୋଉ ବହିଟି ଲେଖିଛି ସେ ବହିଟିର ନାଁ ହଉଛି 259 ଇନହେରିଟେଡ୍ ରେସିପିଜ୍ ଅଫ୍ ଓଡ଼ିଶା। ଦେଖନ୍ତୁ, ଏତିକି ରେସିପି ଏପର୍ଯ୍ୟନ୍ତ ବୋଧ ହୁଏ କେହି ଡକ୍ୟୁମେଣ୍ଟ କରିନାହାନ୍ତି। ଏମିତି ଦେଖନ୍ତୁ, ଓଡ଼ିଶାରେ

0: 32টা ডিস্ট্রিক্ট। ଆପଣ 32টা ଡିଷ୍ଟ୍ରିକ୍ଟରେ ବି ବହୁତ ଅଞ୍ଚଳକୁ ବି ଯିବେ, ତାର ବିଭିନ୍ନ ଅଞ୍ଚଳକୁ ପ୍ରତି କୋଣକୁ ଯଦି ଯିବେ ବି ଆପଣ ଗୋଟେ ନୂଆ ରେସିପି ଆପଣ ଡିସ୍କଭର କରିବେ, ମାନେ ସେ ରେସିପି ବିଷୟରେ ଆପଣ ଟୋଟାଲି ଜାଣିନଥିବେ। ତେଣୁ ଆମର ରାଜ୍ୟ ଏତେ ବିସ୍ତୃତ ବିଶାଳ ରାଜ୍ୟ, ତାର ଖାଦ୍ୟ ନିଅନ୍ତୁ, ତାର ସଂସ୍କୃତି, ତାର ସଙ୍ଗୀତ, ତାର ନାଚ, ସବୁ ଜିନିଷ ବହୁତ ଭାଷ୍ଟ। ଆପଣ ଯଦି ଖାଦ୍ୟକୁ ନେବେ, ଖାଦ୍ୟ ଏତେ ଭାଷ୍ଟ, ଏତେ ବିସ୍ତୃତ ଯେ ଆପଣ ସବୁ ଖାଦ୍ୟକୁ ଏକାଠି ଗୋଟେ ବହିରେ ଲେଖିବା ସମ୍ଭବ ନୁହେଁ। ଏମିତି ଦେଖିବାକୁ ଗଲେ ତ ମୁଁ 500 କେତେ ରେସିପି ମୁଁ ଡକ୍ୟୁମେଣ୍ଟ କରିକି ରଖିଛି, କିନ୍ତୁ ଗୋଟେ ବହିରେ ଦବା ଆଜ୍ଞା ସମ୍ଭବ ନଥିଲା।
1: ସେଥିପାଇଁ ଏଇ ବହିରେ ଏତିକି ଦେଇଛନ୍ତି,
0: ତ ମୁଁ ଏଇ ବହିରେ ଏତିକି ଦେଲି 259, ଯେଉଁଟା ମ୍ୟାକ୍ସିମମ୍ ହେଇପାରିବ। ସେଟା ଗୋଟେ କଫି ଟେବୁଲ ବୁକ୍ ହେଇଛି, ବହୁତ ପ୍ରକାର ରେସିପି ମୁଁ ତା ଭିତରେ ସ୍ଥାନ ଦେଇଛି ଯୋଉଟାକି ଲୋକମାନେ ଜାଣିବି ନାହାନ୍ତି ସେ ରେସିପି ବିଷୟରେ। ଗୋଟେ ଧର ମୁଁ ଆପଣଙ୍କୁ କହିବି ନିସ୍କୁରି ପିଠା, ୟୁ ମଷ୍ଟ ନଟ୍ ହାଭ୍ ହର୍ଡ ଅବାଉଟ, କାହିଁକିନା ସେଟା ୟୁଜୁଆଲି ସେଟା ନୟାଗଡ ସାଇଡ୍ରେ ଗହ୍ମା ପୂର୍ଣ୍ଣମୀ ବେଳେ ସେ ପିଠାଟା କରା ହୁଏ, ତାଙ୍କର ଯୋଉ ଦେଶୀ ଚଣା ନା, ସେ ଦେଶୀ ଚଣାରେ ସେମାନେ ସେ ପିଠାଟା କରିକି, ଆମର ଯେମିତି ଗହ୍ମା ପୂର୍ଣ୍ଣମୀଟା ତ ଆମର ବଳଭଦ୍ର ଜନ୍ମ ନା, ଆମର କଣ ହୁଏ ଘର ମାନଙ୍କରେ ଗାଈ ଥାନ୍ତି, ତ ଗାଈମାନଙ୍କୁ ସକାଳୁ ହଳଦୀ ପାଣ୍ଡେ ଗାଧୋଇ, ଆମ ଘରେ ବି ଗାଈ ଥିଲା, ଆମେ ଦେଖିଛୁ ସବୁ ପିଲାବେଳୁ ହଳଦୀ ପାଣ୍ଡେ ସେମାନଙ୍କୁ ଗାଧୁଆ ପାଧୁଆ କରି ତାଙ୍କ ସିଂହରେ ରାକ୍ଷୀ ବନ୍ଧା ହେଇକି ଥାକେ ଚକୁଳି ପିଠା କରିକି ତାଙ୍କୁ ଖୁଆ ହୁଏ। ସେମିତି ନୟାଗଡ଼ ସାଇଡ୍ରେ ସେମାନେ ସେଇ ଜିନିଷ କରନ୍ତି, ବଟ୍ ପିଠାଟା ତାଙ୍କର ସେ ନିସ୍କୁରି ପିଠାଟା କରନ୍ତି, ଗାଈ ବଳଦ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି। ମୁଁ ସେଥିପାଇଁ କହିଲି ନା ବହୁତ ଲେସର ନନ୍ ରେସିପି ମୋ ବହିରେ ଅଛି, ଯୋଉଟା କି ସେଇ ରିଜିଅନ୍ ସେଇ ଅଞ୍ଚଳ ଭିତରେ କନଫାଇଣ୍ଡ ହେଇକି ରହିଯାଇଛି, ଆଉ ସେଟା ବାହାରକୁ ଆସିନି କି ଆଉ ଜାଣିନାହାନ୍ତି,
1: ଆଉ କେହି ଜାଣୁନାହାନ୍ତି। ଯାହା ହଉ ଆପଣ ସେଇ ଦିଗରେ କାମ କରୁଛନ୍ତି, ଆମର ଯୋଉ ପାରମ୍ପରିକ ଖାଦ୍ୟ ସବୁ ରହିଛି,
0: ଏତିକି ଖୁସି ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ସେ ଜିନିଷ ଗୁଡାକ ଆଟଲିଷ୍ଟ ମୁଁ ଡକ୍ୟୁମେଣ୍ଟ କରିଦେଲି।
1: ଆଜ୍ଞା, ବଡ ଖୁସିର କଥା ଯେ ଆପଣ ସେଇ ସବୁ ଓଡ଼ିଆ ପାରମ୍ପରିକ ଖାଦ୍ୟ ସବୁକୁ ତାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି। ଏଇଠି ଗୋଟେ କଥା ମନକୁ ଆସିଛି, ଆପଣଙ୍କୁ ପଚାରିବୁ ଯେ ଆପଣଙ୍କ ମତରେ ଆମ ଓଡ଼ିଆ ଖାଦ୍ୟ ପ୍ରଣାଳୀରେ ସେ ବିଶେଷ ଦିଗଟି କ'ଣ ଯାହାକୁ ନେଇ ଆମେ ବିଶ୍ୱସ୍ତରରେ ମଧ୍ୟ ନିଜକୁ ଗର୍ବର ସହିତ ଉପସ୍ଥାପିତ କରିପାରିବା ବୋଲି ଆପଣ କହିବେ?
0: ଦେଖନ୍ତୁ, ମୁଁ ତ ଗୋଟେ ଯେହେତୁ ଖାଦ୍ୟ ଗବେଷିକା, ମୁଁ ତ କହିବି ଦେଖନ୍ତୁ ସବୁ ଜିନିଷ ଆମର ବିଶ୍ୱସ୍ତରକୁ ଯିବା ଭଳିଆ ଜିନିଷ।
1: ଆଜ୍ଞା,
0: ଖାଦ୍ୟର ଆଜିକାଲି ବହୁତ ଅପଭ୍ରଂଶ ବି ହଉଛି। ଆମର ଯୋଉ ଜିନିଷ ଅଛି
1: ପାରମ୍ପରିକ
0: ଜିନିଷ, ସେଟା ଗୋଟେ କ୍ଲାସିକାଲ ଜିନିଷ, ତାକୁ ଆଜ୍ ଇଟ୍ ଇଜ୍ ରଖନ୍ତୁ।
1: ମାନେ ଆପଣଙ୍କର କହିବାର କଥା ହେଲା ଯେ ଆମ ଓଡ଼ିଆ ଖାଦ୍ୟ ପ୍ରଣାଳୀରେ ଏମିତି କିଛି ପାରମ୍ପରିକ ଦିଗ ରହିଛି ଯାହାକୁ କେବଳ ଅନୁସରଣ କରିବା ଫଳରେ ବି ଆମେ ତାକୁ ନେଇକି ବିଶ୍ୱସ୍ତରରେ ପହଞ୍ଚେଇ ପାରିବା।
0: ମୋ କହିବା କଥା ନିଜର ଯୋଉ ଖାଦ୍ୟ, ଆମର ପାରମ୍ପରିକ ଖାଦ୍ୟ, ତାକୁ ସେମିତି ଆଜ୍ ଇଟ୍ ଇଜ୍ ତାକୁ ଇଣ୍ଟାକ୍ଟ ରଖିକି ତମେ ଲୋକଙ୍କୁ ପ୍ରେଜେଣ୍ଟ କର, ସେମିତି ପରିଷ୍କାର ପରିଚ୍ଛନ୍ନ, ନିଟ୍ ଆଣ୍ଡ କ୍ଲିନ୍ ୱେରେ, ସୋ ଦ୍ୟାଟ୍ ଲୋକ ଆପ୍ରିସିଏଟ୍ କରିବା। ମୋର ରିସର୍ଚ୍ଚ କହୁଛି ଯେ ଆମର ଷ୍ଟେଟ୍ର ଖାଦ୍ୟକୁ ଆଜ୍ ଇଟ୍ ଇଜ୍ ରଖନ୍ତୁ।
1: ଆଜ୍ଞା, ଆପଣ ତ ଖାଦ୍ୟ ପ୍ରସ୍ତୁତି ବା ଏହାର ପ୍ରଚାର ପ୍ରସାର ପାଇଁ କିରି କାମ କରୁଛନ୍ତି, ତେବେ ଏଇ ଯୋଉ ଖାଦ୍ୟ ପ୍ରସ୍ତୁତି ଆଉ ବ୍ୟଞ୍ଜନ ପ୍ରତି ଯୋଉ ଅନୁରାଗ ଆପଣଙ୍କର, ଏ ଯୋଉ ଉତ୍ସାହ, ୟାକୁ ନେଇକିରି ଆପଣ ଅନେକ ବ୍ୟକ୍ତିବିଶେଷଙ୍କ ସହିତ ସମ୍ପର୍କରେ ଆସିଥିବେ, ସେଇ ଅନୁଭୂତିରୁ କିଛି କହିବେ ଆମକୁ?
0: ଦେଖନ୍ତୁ, ମୋ ବହି ବହୁତ ଲୋକଙ୍କ ପାଖକୁ ଯାଇଛି, କେମିତି ପହଞ୍ଚିଛି ମୁଁ ଜାଣିନି, ମୁଁ ଇଭିନ୍ ଖବର ପାଇଛି ବି ବଡ ବଡ ଲୋକଙ୍କର ଲାଇବ୍ରେରୀ ବି ଅଛି, ଲଣ୍ଡନର YMCA ଲାଇବ୍ରେରୀ ବି ଅଛି, ମୁଁ ଇଭିନ୍ ମୁଁ ନିଜେ ବି ଗିଫ୍ଟ କରିଛି ମୋ ବହି IIT ଖଡଗପୁର ଲାଇବ୍ରେରୀ, ଆମର IITTM ଭୁବନେଶ୍ୱର ଯୋଉ ସେଠାକା ଲାଇବ୍ରେରୀ, ମୁଁ ସବୁବେଳେ ଚାହେଁ ଯେ ମୋ ବହିଟା ଏମିତି ଜାଗାକୁ ଯାଉ ସୋ ଦେଟ୍ ସେଠି ଲୋକ ପଢ଼ନ୍ତୁ, ଯେହେତୁ ଇଂରାଜୀରେ ଲେଖା ହେଇଛି ସେମାନେ ବୁଝନ୍ତୁ ଜାଣନ୍ତୁ। ଏଇ ଯୋଉ ମୋ ବହିଟିକୁ ମୁଁ ଉପହାର ସ୍ୱରୂପ ଦେଇଥିଲି ବିକାଶ ଖାନ୍ନା, ଯିଏକି ଆପଣମାନେ ସମସ୍ତେ ଜାଣିଥିବେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସେଫ୍ ଜଣେ, ତ ମୁଁ ତାଙ୍କୁ ଯେତେବେଳେ ଦେଇଥିଲି ସେ ବହୁତ ଖୁସି ହେଇକି ନେଇଥିଲେ, ସେ ଆଉ ବହୁତ ଖୁସି ହେଇଥିଲା। ତାପରେ ତାଙ୍କର ଇମିଡିଏଟଲି ଗୋଟେ ମିଟିଂ ଥିଲା ୱିଥ୍ ହୋଟେଲିୟର୍ସ ଆଣ୍ଡ ରେଷ୍ଟୁରାଣ୍ଟର ମାନେ ଓନର୍ସ ମାନଙ୍କ ସହିତ, ସିଏ ଗୋଟେ ଜିନିଷ କହିଲେ ମତେ ବହୁତ ଖୁସି ଲାଗିଲା। ଏଇ ଯୋଉ ଆପଣ ପୂର୍ବ କ୍ୱେଶ୍ଚିନ୍ଟା ପଚାରିଲେ ମତେ ଯେ ବିଶ୍ୱସ୍ତରକୁ କେମିତି ପହଞ୍ଚି ପାରିବ, ତାର ଉଦାହରଣ ମୁଁ ଏଇଠି ବର୍ତ୍ତମାନ ଦେବି। ତାଙ୍କୁ ଖାଇବାକୁ ଦିଆ ହେଇଥିଲା ଲଞ୍ଚରେ ପନିର ବଟର ମସଲା କି ଏମିତି ସମଥିଙ୍ଗ ଲାଇକ୍ ଦାଟ, ସିଏ ବହୁତ ଚିଡି ଗଲେ। ସିଏ କହିଲେ ଯେ ମୁଁ ଆପଣଙ୍କ ଷ୍ଟେଟ୍କୁ ଆସିଛି, ପନିର ବଟର ମସଲା ତ ମୁଁ ଖାଉଛି ସେଠି, ଆପଣଙ୍କ ଷ୍ଟେଟ୍କୁ ଆସିଛି, ଆପଣଙ୍କ ଷ୍ଟେଟ୍ରେ କ'ଣ ପ୍ରସିଦ୍ଧ ସେଇଟା ମତେ ଦିଅନ୍ତୁ। ଏବେ ଜଣେ ମୁଁ ଲେଡିଙ୍କୁ ଭେଟିଲି ବାହାରେ, ସିଏ ଗୋଟେ ବହି ଏଡ଼େ ବଡ଼ ବହି ଲେଖିଛନ୍ତି, ଆପଣ ଯାଆନ୍ତୁ ଦେଖନ୍ତୁ ତାଙ୍କର, ତାଙ୍କ ସାଙ୍ଗେ କଥା ହୁଅନ୍ତୁ, ସେଇଟା ମତେ ବହୁତ ଖୁସି ଲାଗିଥାଏ।
1: ନିଶ୍ଚିତ ଭାବରେ ଆଜ୍ଞା,
0: ଦେଖନ୍ତୁ ଏଇସବୁ ଜିନିଷ ସଞ୍ଜୀବ କାପୁରଙ୍କର ବି ଗୋଟେ ଇଣ୍ଟରଭ୍ୟୁରେ ମୁଁ ଦେଖିଥିଲି ଯେ ସିଏ ବି କହିଥିଲେ ଯେ ମୁଁ ଆପଣଙ୍କ ରାଜ୍ୟକୁ ଆସିଛି, ଆପଣଙ୍କ ରାଜ୍ୟରେ ଯାହା ପ୍ରସିଦ୍ଧ ମତେ ସେଇଟା ଖାଇବାକୁ ଦିଅନ୍ତୁ। ସୋ ଦ୍ୟାଟ୍ ସେମିତି ହେଲା ଫଳରେ ଦେଖନ୍ତୁ ସେମିତି ଆସ୍ତେ ଆସ୍ତେ ମାନେ ହୋଟେଲ ହଉ ରେଷ୍ଟୁରାଣ୍ଟ ହଉ ସବୁଠି ଆମର ଖାଇବାଟାକୁ ଦିଆଯାଉ, ଯିଏ ବାହାରୁ ଆସୁଛନ୍ତି ତାଙ୍କୁ ଆମ ଖାଇବାଟା ଦିଆଯାଉ, ଲେଟ୍ ପିପୁଲ ନୋ କି ଆମର ଖାଇବାଟା କ'ଣ, କାହିଁକି ନା ଆମର

0: ଯାହା ବି ଖାଇବା ଅଛି,
1: ହଁ
0: ଯୋଉମାନେ ବାହାରୁ ଆସୁଛନ୍ତି ତାଙ୍କୁ ଆମ ଖାଇବା ସର୍ଭ କରାଯାଉ,
1: ନିଶ୍ଚିତ ଭାବରେ
0: ସର୍ଭ କରାଗଲେ ସେମାନେ ଓଡ଼ିଆ ଥାଳି ବି ଗୋଟେ ପ୍ରସ୍ତୁତ କରାଯାଉ,
1: ଆଜ୍ଞା,
0: ଯେମିତିକି ବାହାରକୁ ଆପଣ ଗଲେ ସାଉଥ ଇଣ୍ଡିଆନ ଥାଳି ଅଛି, ନର୍ଥ ଇଣ୍ଡିଆନ ଥାଳି ଅଛି, ସେମିତି ଓଡ଼ିଶାର ପ୍ରତି ହୋଟେଲରେ ଓଡ଼ିଆ
1: ଓଡ଼ିଆ
0: ଥାଳି
1: ଥାଳି,
0: ଇଣ୍ଟ୍ରୋଡ୍ୟୁସ କରାଯାଉ।
1: ଆଜ୍ଞା,
0: ଆପଣ ବିଶ୍ୱାସ କରିବେନି, ମୁଁ ଏବେ ଯାଇଥିଲି, ମୋର ଗୋଟେ କ୍ଲାସ ଥିଲା ଯୋଉ ଇକୋ ଟୁରିଜିମ୍ ର ଟ୍ରାଭେଲ ଗାଇଡ ମାନଙ୍କୁ, ତ ମୁଁ ସେମାନଙ୍କୁ ଅଥେଣ୍ଟିକ ଜିନିଷ

0: ଅଥେଣ୍ଟିକ ଜିନିଷ ଖାଇବା ବିଷୟରେ ମାନେ ବୁଝେଇଲି ତାଙ୍କୁ। ତାପରେ ତାଙ୍କର ଘଣ୍ଟାକର ଗୋଟେ କମ୍ପିଟିସନ ଥିଲା, ସେ କମ୍ପିଟିସନରେ ଆଉ ସେମାନେ କାଠ ଚୁଲିରେ ସମସ୍ତେ ପୁଅ ଝିଅ ସମସ୍ତେ ରାନ୍ଧିଲେ, ଆପଣ ବିଶ୍ୱାସ କରିବେନି, ଥାଳି ପ୍ରସ୍ତୁତ କଲେ ଘଣ୍ଟାକ ଭିତରେ, ପୋଡ଼ପିଠା ବି ପ୍ରସ୍ତୁତ କଲେ, ଆଉ ଏତେ ବ୍ରିଲିଆଣ୍ଟଲି ସେମାନେ ଓଡ଼ିଆ ଥାଳି ପ୍ରସ୍ତୁତ କଲେ, ତା ଭିତରେ ଦେଖି ବହୁତ ଖୁସି ଲାଗିଲା। ସେଇଟା ବିଭିନ୍ନ ହୋଟେଲରେ ଆମର କରାଯାଉ ନା, ସେମିତି କରିବାକୁ ହେଲେ ଲୋକ ଆସିବେ ବାହାରୁ, ଫରେନର୍ସ ଏଠିକି ତ ବହୁତ ଟୁରିଷ୍ଟ ଆସୁଛନ୍ତି, ତ ସେମାନେ ସେଇ ଜିନିଷ ଗୁଡା ଖାଇଲେ ହିଁ ବିଶ୍ୱସ୍ତରରେ ଯାଇ ପହଞ୍ଚିଯିବ।
1: ଆଜ୍ଞା, ବାସ୍ତବିକ ଆମ ନିଜ ଓଡ଼ିଆ ଚଳଣି ହଉ ବା ସଂସ୍କୃତି,
0: ସେମାନେ ଯଦି ଆମର ଓଡ଼ିଶାର ଓଡ଼ିଶୀ ଡ୍ୟାନ୍ସକୁ ଦେଖିବାକୁ ଆସୁଛନ୍ତି, ଏନ୍ଜୟ କରୁଛନ୍ତି, ତ ଓଡ଼ିଆ ଖାଇବା ବି ଏଠି ତାଙ୍କୁ ସର୍ଭ କରାଯାଉ।
1: ଆଜ୍ଞା, ବାସ୍ତବିକ ଆମ ନିଜ ଓଡ଼ିଆ ଚଳଣି କୁହନ୍ତୁ, ସଂସ୍କୃତି ବା ଖାଦ୍ୟପେୟ, ଏହାର ସଂରକ୍ଷକ ଆମେ ନିଜେ
0: ନିଜେ।
1: କିନ୍ତୁ ଆଜିକାଲି ଆଉ ଗୋଟେ କଥା ଆମେ ଦେଖୁଛୁ, ଫାଷ୍ଟ ଫୁଡ୍ର ଯୋଉ ବହୁ ପ୍ରଚଳନ ହଉଛି, ସମସ୍ତେ ଏହାର ଅଭ୍ୟାସରେ ପଡ଼ିଗଲେଣି। ଏଇଭଳି ଗୋଟେ ସମୟରେ ଆମେ ଆମର ଯୋଉ ଓଡ଼ିଆ ଖାଦ୍ୟ ରହିଛି, ଅଥେଣ୍ଟିକ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ, ଏହାକୁ ସବୁ କେମିତି ବଳବତ୍ତର ରଖିପାରିବା, ଲୋକେ କେମିତି ତାର ଆଦର କରିବେ ବୋଲି ଆପଣ କହିବେ?
0: ଦେଖନ୍ତୁ, ଗୋଟେ ଟାଇମ୍ ଥିଲା, ମଝିରେ ଗୋଟେ ପିରିୟଡ୍ ଥିଲା, ମାନେ ଏତେ ଚାଓମିନ ମୋମୋ ଏବେ ବି ହଉଛି, କିନ୍ତୁ ଚାଓମିନ ମୋମୋ ଫାଷ୍ଟଫୁଡ୍ର ସେଇ ଯୋଉ ଜିନିଷ ଗୁଡାକ ଏତେ ଡୋମିନେଟ୍ କରିଯାଇଥିଲା, ଦେଖିବେ ଫାଷ୍ଟଫୁଡ୍ର ଯୋଉ କ୍ରେଭିଂଟା ବହୁତ ଲୋକଙ୍କ ଭିତରେ ବହୁତ ମାତ୍ରାରେ ବଢ଼ିଯାଇଥିଲା। ଏବେ ଦେଖନ୍ତୁ ଗୋଟେ କନସେପ୍ଟ ଆସିଲାଣି, ସେଗୁଡା ଅଛି, ସେଗୁଡା ଅଛି, କିନ୍ତୁ ତାର ଏତେ ମାତ୍ରାରେ ନାହିଁ। ପିଠାର ବି ଷ୍ଟଲ, ପିଠାର ବି ଦୋକାନ ବସିଲାଣି, ମାନେ ଲୋକ ଇଚ୍ଛା କଲେ ବି ପିଠା ଯାଇକି ଘରେ ନ କରିପାରିଲେ ବି
1: ଆଣୁଛନ୍ତି,
0: ଯାହା ହଉ ସେଟା ଗୋଟେ ତ ହେଇଛି, ସେଟା ଗୋଟେ ଯୋଉ ଇଣ୍ଟ୍ରୋଡ୍ୟୁସ୍ ହେଇଛି, ଏଇଟା ବହୁତ ଖୁସିର କଥା, କାହିଁକି ନା ଲୋକ ଆଣିକି ଖାଉଛନ୍ତି। ଇଭିନ୍ ମୁଁ ଦେଖିଛି ବହୁତ ଭିଡିଓରେ ସବୁ ରଜରେ ପିଠା କରିପାରିନାହାନ୍ତି ଯଦିଓ, କିନ୍ତୁ ଏଇ ଯୋଉ ବହୁତ ଚାରିଆଡ଼େ ସେ ଷ୍ଟଲ ଅଛନ୍ତି, ଆଉ ସେଥିରେ ସେମାନେ ପୋଡ଼ ପିଠା ମଣ୍ଡା ପିଠା ସବୁ ଆଣି ଘରେ ଖାଉଛନ୍ତି। ନ କରିପାରିଲେ ଠିକ ଅଛି, ସେମାନେ କିଣିକି ଆଣିକି ଆମର ଓଡ଼ିଆ ଜିନିଷ ଖାଇପାରିଲେ ନା, ସେମିତି ମୋ କହିବା କଥା ସେଇ ଯୋଉ ଜିନିଷ ଗୁଡାକ। ଦେଖନ୍ତୁ ଫାଷ୍ଟଫୁଡ୍ ବି ମୁଁ କହୁନି ଯେ ତମେ ପୁରା ବନ୍ଦ କରିଦିଅ, ଯେହେତୁ ଏଇଟା ଏତେ ମାତ୍ରାରେ ମାନେ ହେଇଗଲାଣି, ତେଣୁ ତାକୁ ପୁରା ବନ୍ଦ କରିବା ମୁସ୍କିଲ ହେଇଯିବ। ସେଟା ରହୁଛି, ଯଦି ରହୁ ପିଲାଙ୍କର ଲୋକ ଖାଉଛନ୍ତି, ଆମେ ତ କାହାକୁ ବନ୍ଦ କରିପାରିବାନି, ଯେମିତି ଆମ ସଂସ୍କୃତି ଭିତରେ ପଶିଗଲାଣି ଆମର, ତ ଲୋକ ତାକୁ ଏନ୍ଜୟ କରୁଛନ୍ତି, ଠିକ ଅଛି, ଆମେ କାହା ଖୁସିରେ ହସ୍ତକ୍ଷେପ କରିବାଟା ଅନୁଚିତ, କିନ୍ତୁ ମୋ କହିବା କଥା ଆମର ଜିନିଷଟାକୁ କାୟମ ରଖିକି ତମେ ଅନ୍ୟ ଜିନିଷଟାକୁ କର।
1: ଆଜ୍ଞା,
0: ପିଠାପଣାକୁ ଯେମିତି ଆମର ଖାଉଛନ୍ତି, ବରା ତରକାରୀ ଖାଉଛନ୍ତି କି ଦହିବରା ଆଳୁଦମ ଖାଉଛନ୍ତି, ସେମିତି ସବୁ ଖାଆନ୍ତୁ, କି ଅନ୍ୟ ଜିନିଷ ବି ଯୋଉ ଆମର, ଦେଖନ୍ତୁ ଆମର କେତେ ପ୍ରକାର ଯୋଉ ସକାଳେ ବି ବ୍ରେକଫାଷ୍ଟ ଆପଣ ଦେଖିବେ, ଆମର ନ ରାନ୍ଧିକି ବି ବହୁତ ବ୍ରେକଫାଷ୍ଟ ବାହାରିଯିବ। ଆମ୍ବ ସିଜନ, ଆମ୍ବ ମୁଢି, ଆମ୍ବ ମୁଢି, ଆମ୍ବ ଦୂରୁ ଚୁଡ଼ା, ହୁଡ଼ୁମ୍ବ, ବିଭିନ୍ନ ପ୍ରକାର ଗାଁ ମାନଙ୍କର ଆଗରେ ସବୁ ସେମିତି ଖାଉଥିଲେ, ତ ଲୋକଙ୍କୁ ଠିକ ଅଛି, ଏଗୁଡା ଦେହ ପକ୍ଷେ, ମୋ କହିବା କଥା ଦେହ ପକ୍ଷେ ବି ସ୍ୱାସ୍ଥ୍ୟକର, ସ୍ୱାସ୍ଥ୍ୟ ପାଇଁ ବି ହିତକର ଏଗୁଡା।
1: ଏଇସବୁ କଥା ସାଧାରଣରେ ଟିକେ ବୁଝିବାର ଆବଶ୍ୟକତା ରହିଛି,
0: ଏମିତି ଯେମିତି ଦେଖନ୍ତୁ ମୁଁ ଏମିତି ବିଭିନ୍ନ ପ୍ରକାର ପ୍ରୋଗ୍ରାମ ହଉଛି, ଏଇ ଆୱାରନେସ୍ ଟା ରହିଲେ ହିଁ ସମସ୍ତେ ସେଇ ଉପରେ କଥା କହିଲେ, ସେଇ ଉପରେ ଆଲୋଚନା କଲେ ହିଁ ସେ ଜିନିଷଟା, ଯେତେ ଦୂର ମୁଁ ଲାଗୁଛି,
1: ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ହେଇପାରିବ, ତା ପ୍ରତି ଆଦର ବି ହେଇପାରିବ। ବହୁତ ବଢିଆ ଲାଗୁଛି ଆପଣଙ୍କୁ ସହିତ କଥା ହେଇକିରି ଆଉ ଏଇସବୁ ଆଲୋଚନା କରିକିରି। ତେବେ ଆପଣଙ୍କ ଠାରୁ ଗୋଟିଏ ବିଶେଷ ପାରମ୍ପରିକ ବ୍ୟଞ୍ଜନ ସମ୍ପର୍କରେ ଜାଣିବାକୁ ଚାହିଁବୁ,
0: ଯୋଉ ଆମର ହଜିଯାଇଥିବା ରେସିପି ଭିତରୁ ଗୋଟେ ରେସିପି, ତାର ପ୍ରଣାଳୀ ଏବଂ ତାର ସାମଗ୍ରୀ ସହିତ ମୁଁ ରେସିପିଟାକୁ କହିବାକୁ ଚାହୁଁଛି। ସେଇ ରେସିପିଟାର ନାଁ ହେଲା ନିସ୍କୁରି ପିଠା, ଯୋଉଟା କି ଆମର ଯେମିତି ଆପଣମାନେ ଜାଣିଛନ୍ତି ରମାପୂର୍ଣ୍ଣମୀ ବା ବଳଭଦ୍ର ଜନ୍ମରେ ଗାଈମାନଙ୍କୁ ପୂଜା ହୁଏ, ଆଉ ଗାଈମାନଙ୍କୁ ରାକ୍ଷୀ ବନ୍ଧା ହୁଏ, ଗାଈମାନଙ୍କୁ ପିଠା କୁହାଯାଏ। ସେମିତି ନୟାଗଡ଼ ସାଇଡ୍ରେ, ନୟାଗଡ଼ ପଟେ ଗାଈମାନଙ୍କୁ ପୂଜା କରାଯାଏ, କିନ୍ତୁ ଯୋଉ ପିଠା କୁହାଯାଏ ସେମାନଙ୍କର ଗୋଟେ ସ୍ୱତନ୍ତ୍ର ପିଠା ବନାଯାଏ, ତା ନାଁ ହଉଛି ନିସ୍କୁରି ପିଠା। ସେ ପିଠାଟା ସାଧାରଣତଃ ସେମାନଙ୍କର ଯୋଉ ଲୋକାଲ ଚଣା, ଯୋଉ ଡାଲି, ଡାଲି ଜାତୀୟ ଚଣା, ସେଇ ଚଣାଟିରୁ ସେମାନେ ପ୍ରସ୍ତୁତ କରିଥାନ୍ତି, ଆଉ ସେ ଚଣାଟିକୁ ଶୁଖା ହେଇକି ହେମଦସ୍ତାରେ କୁଟା ହେଇକି ତାକୁ ଚଲା ହେଇକି ତାର ଯୋଉ ଫାଇନ୍ ପାଉଡରଟା, ତାକୁ ସେମାନେ କଣ କରନ୍ତି, ଉଷୁମ ପାଣି ଆଉ ଗୁଡ଼ ଦେଇକି ତାକୁ ଚକଟନ୍ତି, ଚକଟିକି ତାକୁ ଏକଦମ ଛୋଟିଆ ଛୋଟିଆ ଗୁଳା କରନ୍ତି, ଏକଦମ ଛୋଟିଆ ଛୋଟିଆ, ପୁରା ଯେମିତି ଗୁଲିଠୁ ଟିକେ ବଡ ସାଇଜ ସେମିତି ଗୁଳା କରନ୍ତି, ଏବଂ ପୁର ଯେମିତି ଆମର ସାଧାରଣ ଭାବରେ ନଡ଼ିଆ ଗୁଡ଼ର ପୁର ପ୍ରସ୍ତୁତ ହୁଏ, ସେମିତି ପିଠା ପାଇଁ ସେମିତି ପୁର ପ୍ରସ୍ତୁତ କରନ୍ତି, ଏବଂ ସେଇ ଛୋଟିଆ ଛୋଟିଆ ଗୋଳା ଗୁଡ଼ିକୁ ପିଠା ଆକୃତି ଦେଇ ତା ଭିତରେ ପୁର ଦେଇ ତାକୁ ସେମାନେ ଘିଅରେ ଛାଣନ୍ତି, ଆଉ ସେଇ ପିଠା ଗୁଡ଼ିକୁ ସେମାନେ ଗାଈମାନଙ୍କୁ ଖାଇବାକୁ ଦିଅନ୍ତି, ଏବଂ ଘରେ ସମସ୍ତେ ବି ପରିବାରରେ ସମସ୍ତେ ଖାଆନ୍ତି। ଏହି ହେଉଛି ପିଠାର ପ୍ରଣାଳୀ।
1: ବହୁତ ବଢିଆ କଥା, ଆପଣ ନିଜ ରୁଚି ଆଗ୍ରହକୁ ନେଇକରି କାମ କରୁଛନ୍ତି, ଗୋଟେ ଖୁସିର କଥା, ନିଜ କାମରେ ଖୁସିରେ ଅଛନ୍ତି। ତଥାପି ଏଇସବୁ ବ୍ୟତିରେକ ଆପଣଙ୍କର ଅନ୍ୟ

0: କିଛି ରୁଚି ଆଗ୍ରହ ରହିଛି କି ଯାହା ଅବସର ସମୟରେ କରନ୍ତି?
1: ମୋର ମୁଁ ଆଗରୁ ବହୁତ ଫଟୋଗ୍ରାଫି କରୁଥିଲି, ଆକ୍ଚୁଆଲି ବହୁତ ଫଟୋ ଉଠାଉଥିଲି। ମୋ ହଜବ୍ୟାଣ୍ଡ ସେଥିପାଇଁ ମୋତେ ଗୋଟେ କ୍ୟାମେରା ବି କିଣିଦେଇଥିଲେ। ମୁଁ ବହୁତ ଫଟୋ ଉଠାଉଥିଲି ଆଗରୁ। ତାଙ୍କର ଗୋଟେ ୱିସ୍ ଥିଲା କି ମୋ ପାଇଁ ଗୋଟେ ମାନେ ଫଟୋ ଏକ୍ସିବିସନ୍ କରିଦେବେ, ହଉ ତୁ ଫଟୋ ଉଠେଇ ଚାଲ, ମୁଁ ତାପରେ ଗୋଟେ ଏକ୍ସିବିସନ। କିନ୍ତୁ ମଣିଷ ଚାହେଁ ଗୋଟେ, ଭଗବାନ ଆଉ ଗୋଟେ ଚାହାନ୍ତି, ତ ସବୁ ଜିନିଷ ତ ଏପଟ ସେପଟ ହେଇଗଲା। ତ ମୁଁ ଫଟୋ ଉଠାଇବାକୁ ବହୁତ ଭଲ ପାଏ, ନେଚର ଫଟୋଗ୍ରାଫି କରିବାକୁ ଭଲ ପାଏ, ଗୀତ ଗାଇବାକୁ ବହୁତ ଭଲ ପାଏ। ମୁଁ ଶିଖିନି, କିନ୍ତୁ ମୋର ଗୋଟେ ୱିସ୍ ଥିଲା, ମୋର ଗୋଟେ କେଉଁ ଜନ୍ମରେ ସେ ଇଚ୍ଛାଟା ପୂରଣ ହବ ମୁଁ ଜାଣିନି। ମୋତେ ଓଡ଼ିଶୀ ଡ୍ୟାନ୍ସ ମୋତେ ଗୋଟେ ସେଇଟା ଗୋଟେ ସେଇ ଗୋଟେ ଜିନିଷ ଇଚ୍ଛାଟା ମୋର ଗୋଟେ ଅପୂର୍ଣ୍ଣ ହେଇକି ରହିଗଲା, ଯେଉଁଟାକି ମୁଁ ଭଗବାନ ଡାକୁଛି ଯେ ମୋତେ ନେକ୍ସଟ ଜନ୍ମରେ ଗୋଟେ ମଣିଷ ଝିଅ ଜନ୍ମ ଦିଅନ୍ତୁ, କଷ୍ଟଦାୟକ ହଉ ପଛେ ଝିଅ ଜନ୍ମ ଦିଅନ୍ତୁ, ମୁଁ ଓଡ଼ିଶୀଟା କମ୍ପ୍ଲିଟ୍ କରିବି। ଜାଣିଛନ୍ତି ମୋତେ ମ୍ୟୁଜିକ୍ ମୋତେ ହିଲ୍ କରିଛି ବହୁତ। ମୁଁ ଯେଉଁ ଟ୍ରମା ଦେଇକି ଗତି କରୁଥିଲି, ମୋତେ ମ୍ୟୁଜିକ୍ ଗୋଟେ ଜିନିଷ ମୋତେ ବହୁତ ହିଲ୍ କରିଛି ସେଇଟା। ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ମୁଁ ଏକାକୀ ରହିବାକୁ ଭଲ ପାଉନଥିଲି, ଏବେ ମୁଁ ପୁରା ସମ୍ପୂର୍ଣ୍ଣ ଭାବରେ ମୋତେ ଏକା ହିଁ ଭଲ ଲାଗୁଛି ବେଶୀ ଲାଷ୍ଟ 10 ଇୟର୍ସ ହେଲାଣି। ଆଉ ମୋତେ ବହି ବି ମୁଁ ବୁକ୍ସ ପଢ଼ିବାକୁ ବି ଭଲ ଲାଗେ, ଆଉ ହିଷ୍ଟ୍ରି ଉପରେ ଜାଣିବାକୁ ମୋତେ ବହୁତ ଆଗ୍ରହ, ହେରିଟେଜ୍ ଉପରେ ଜାଣିବାକୁ ବହୁତ ଆଗ୍ରହ। ହିଷ୍ଟ୍ରି ଉପରେ ମୋର ବହୁତ ଇଚ୍ଛା ପାଠ ପଢ଼ିଲା ବେଳେ ବି ଥିଲା, କିନ୍ତୁ ସେଇଟା କେଉଁଠି ନା କେଉଁଠି ଟିକେ ମାନେ ମୋର ସେଇଟା ମରିଯାଇଥିଲା ସେ ଇଚ୍ଛାଟା। କିନ୍ତୁ ଏବେ ମୋତେ ହେରିଟେଜ୍ ଉପରେ ବହୁତ ଜାଣିବାର ଇଚ୍ଛା, ସେଥିପାଇଁ ମୁଁ ଇଣ୍ଟାକ୍ର ମେମ୍ବର ହେଇଛି, ବହୁତ ଜିନିଷ ଜାଣୁଛି। ଆମର ଓଡ଼ିଶା ଭିତରେ ଏତେ ଇତିହାସ ଲୁଚି ଲୁପ୍ତ ରହିଛି ଯେ ଆମେ କେହି ଜାଣିନୁ, ସେଗୁଡ଼ାକୁ ମୁଁ ଜାଣୁଛି ଆସ୍ତେ ଆସ୍ତେ, ସମସ୍ତେ ଜାଣୁଛନ୍ତି, ତା ସାଙ୍ଗରେ ମୁଁ ବି ଜାଣୁଛି, ଆଉ ବହୁତ ମଜା ଲାଗୁଛି, ଅନ୍ୟକୁ ଜଣେଇବାକୁ ବି ମଜା ଲାଗୁଛି। ଏବେ ରିସେଣ୍ଟଲି ମୋର ଗୋଟେ ଫ୍ରେଣ୍ଡ ଆସିଥିଲା କାଲିଫର୍ନିଆରୁ, ସିଏ ଗୋଟେ ସାଉଥ ଇଣ୍ଡିଆନ ଲେଡି, କିନ୍ତୁ ସିଏ ଆମେରିକାନ ହେଇଗଲେଣି, ଆମେରିକାରେ ଯେହେତୁ ରହିଲେ ପୂଜାପାଠ କରିବାକୁ ବହୁତ ଭଲ ଲାଗେ ତାକୁ। ସେ 12 ବର୍ଷ ହେଲାଣି ମୋ ସାଙ୍ଗେ କନେକ୍ଟେଡ଼, କିନ୍ତୁ ମାନେ ଫାର୍ଷ୍ଟ ଟାଇମ୍ ୱି ମେଟ୍ ୱିଥ୍ ଇଚ୍ ଅଦର୍। ତ ସିଏ ମୋତେ ଯେତେବେଳେ କହିଲା ମୁଁ ଦିଦି ଆଇ ୱିଲ୍ ଗୋ ଟୁ ଓଡ଼ିଶା ଆପଣଙ୍କ ସାଙ୍ଗରେ, ଆଇ ୱିଲ୍ ଗୋ, ଆଇ ୱିଲ୍ ଏକ୍ସପ୍ଲୋର ଏଭ୍ରିଥିଙ୍ଗ ଆଣ୍ଡ ଆଇ ୱିଲ୍ ଏକ୍ସପ୍ଲୋର ଏଭ୍ରି ପ୍ଲେସ୍ ବଟ୍ ଆଲଙ୍ଗ ୱିଥ୍ ୟୁ, ମୁଁ କହିଲା ତୁ ଆସେ। ତାକୁ ମୁଁ ନେଇ ପୁରୀ, କୋଣାର୍କ, ଭୁବନେଶ୍ୱର ମୋଷ୍ଟ ଅଫ୍ ଦ ଟେମ୍ପଲ୍ସ ତାକୁ ଏକ୍ସପ୍ଲୋର କରେଇଲି, ତା ବିଷୟରେ କହିଲି। ମୋ ପାଖରେ ବି ବହୁତ ବହି ଅଛି, ମୋ ହଜବ୍ୟାଣ୍ଡଙ୍କର ବହୁତ ବହି, ସେ ଯେହେତୁ ଗୋଟେ ଭୋରାସିୟସ୍ ରିଡର୍, ତ ସିଏ ତାଙ୍କ ପାଖରେ କଲେକ୍ସନ୍ ଅଫ୍ ବୁକ୍ସ ବହୁତ। ଆଉ ମୁଁ ବିଲଙ୍ଗ କରୁଛି ଗୋଟେ ଏକାଡେମିକ୍ ଫ୍ୟାମିଲିକୁ, ଯାହା ଘରେ କେବଳ ସେମାନେ ସମସ୍ତେ କେବଳ ବହିକୁ ହିଁ ବୁଝନ୍ତି, ତେଣୁ ସେଥିପାଇଁ ଆମର ବହୁତ, ଆମର ଗୋଟେ ବିରାଟ ବଡ଼ ହେରିଟେଜ୍ ଲାଇବ୍ରେରୀ। ତ ପଢ଼ିବାର ଇଣ୍ଟରେଷ୍ଟ ମୋର ବହୁତ ଡେଭଲପ୍ କରିଛି, ମୁଁ ବହୁତ ପଢ଼ାପଢ଼ି କରୁଛି, ଛୋଟ ଛୋଟ କବିତା ବି ଲେଖେ, ଛୋଟ ଛୋଟ ଗପ, ମାଇକ୍ରୋ ଷ୍ଟୋରିଜ୍ ବି ଲେଖେ। କେହି ନଥିବେ, ମୋତେ ଯେତେବେଳେ କଷ୍ଟ ହଉଥିବ ବହୁତ, ମୁଁ ଗୀତ ଗାଇକି ଗୋଟେ ରୁମ୍ରେ ମୁଁ ସେଇଟା ନିଜକୁ ହିଲ୍ କରେ, ମୁଁ ନିଜେ ନିଜେ କଥା କହିକି ହିଲ୍ କରେ, ମୋତେ ସେଇଗୁଡ଼ା ମୋର ହଉଛି ହବି।
0: ଦେଖନ୍ତୁ, ହସ ଲୁହ, ସଫଳତା ବିଫଳତା ପାଇବା ହରେଇବାକୁ ନେଇକରି ଆମର ଏଇ ଜୀବନ, ଆପଣଙ୍କର ଜୀବନରେ ତ ଅନୁଭୂତି ଅନେକ, ଘଟଣା ବି ବହୁତ। ଆଜି ଯଦି ପଚାରିବା ଯେ ଜୀବନକୁ ନେଇ ଆପଣଙ୍କର ଦୁଇ ପଦ କ'ଣ କ'ଣ କହିବେ?
1: ଜୀବନକୁ ନେଇକି କ'ଣ କହିବି, ଜୀବନ ତ ଗୋଟେ ମାନେ କ'ଣ କହିବି, ଜୀବନକୁ ନେଇକି ମୋର ଲାଇଫ୍ରେ ଏତେ ଏକ୍ସପିରିଏନ୍ସ, ମୁଁ ମାନେ ଖରାପ ଭଲ ଅନୁଭୂତି ଏତେ ମୁଁ ପାଇଯାଇଛି ମୋ ଜୀବନରେ। ଗୋଟେ ଟାଇମ୍ ଥିଲା ଜୀବନକୁ ନେଇକି ମୁଁ ବହୁତ ଫ୍ରଷ୍ଟ୍ରେଟେଡ଼୍ ଥିଲି, ଏବେ ବି ମୁଁ ବହୁତ ଖୁସି ନାହିଁ, କାରଣ ମୁଁ ଯେତେବେଳେ ମୋର ହଜବ୍ୟାଣ୍ଡ ବଞ୍ଚିଥିଲେ ମୋ ଜୀବନକୁ ନେଇ ମୁଁ ଗୋଟେ ମାନେ ମୋ ଜୀବନଟା ଗୋଟେ ଥିଲା, ମୁଁ ଉଡ଼ୁଥିଲି, ମାନେ ସିଏ ମୋତେ ଏମିତି ଫ୍ରିଡମ୍ ଦେଇଥିଲେ ଯେ ମୁଁ ଯାହା ବି କରିବାକୁ ଚାହୁଁଥିଲି ସେ ମୋତେ କେଉଁଥିରେ ଆରୋପ ଲଗେଇ ନଥିଲେ। ସିଏ ମୋତେ ପକ୍ଷୀ ଦେଇଥିଲେ ମୁଁ ଉଡ଼ିବା ପାଇଁ, ମୋତେ ସବୁଥିରେ କେଉଁଥିରେ ମୋତେ ମାନେ ପାବନ ମାନେ ଇଏ ଲଗେଇ ନାହାନ୍ତି ଯେ ତୁ ଏଇଟା କରିବୁନି, ତୁ ଏଇଟା କର, ମୁଁ ତ ପଛରେ ଅଛି। ସେଥିପାଇଁ ସେତେବେଳେ ମୋ ପାଇଁ ଜୀବନଟା ଥିଲା ଗୋଟେ ଅତି ସୁନ୍ଦର, ଅତି ମଧୁର, ଅତି ଭଲ, ମାନେ ଜୀବନଟା ଗୋଟେ କ'ଣ କହିବି, ବହୁତ ଭଲ ଜୀବନ ଥିଲା। ଲାଷ୍ଟ 10 ଇୟର୍ସ ହେଲାଣି ମୋର, ମୋର ଲାଇଫ୍ରେ ଗୋଟେ ବଡ଼ ଟ୍ରମାଟିକ୍ ଇଏ ହେଲା, ମୋର 5 ବର୍ଷ ଭିତରେ ମୋର 5 ଜଣ ମୋ ଲାଇଫ୍ରେ ଚାଲିଯାଇଛନ୍ତି, ପ୍ରତି ବର୍ଷକୁ ବର୍ଷ ହେଇକି, ମାନେ ସବୁଠୁ ଇମ୍ପୋର୍ଟାଣ୍ଟ ମୋ ଲାଇଫ୍ରେ ଯେଉଁମାନେ ମୋ ବାପା ମା, ମୋ ସ୍ୱାମୀ, ମୋ ବାପା ମା, ମୋ ବଡ଼ ଭାଇ, ତେଣୁ ସେଥିପାଇଁ ମୁଁ ସେମାନେ ଗଲା ପରେ ନା ମ୍ୟାଡ଼ାମ୍ ମୁଁ ଗୋଟେ ନିଜେ ଗୋଟେ ରକ୍ ସଲିଡ୍ ହେଇଯାଇଛି, ଯେମିତି ଆସୁଛି ଜୀବନ ମୁଁ ତାକୁ ଆକ୍ସେପ୍ଟ କରିକି ଚାଲିଛି।
0: ଏଇଠି ଗୋଟେ ପ୍ରଶ୍ନ ଆପଣଙ୍କ କଥାକୁ ଅଧା ରଖିକିରି ଶେଷରେ ପଚାରିବାକୁ ଚାହିଁବୁ, ଆଜି ଆପଣଙ୍କୁ ଶୁଣୁଥିବା ଆମର ନାରୀ ମହଲର ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କ ନିଜ ଅନୁଭୂତିରୁ କ'ଣ କହିବେ ଜୀବନର ହସ ଲୁହ ପାଇବା ହରେଇବାକୁ?
1: ଆସୁଛି ଆପଣ ଆକ୍ସେପ୍ଟ କରିକି ଗ୍ରହଣ କରିକି ଚାଲନ୍ତୁ ଜୀବନକୁ, ଆଜିର ଜୀବନରେ ଆପଣ ବଞ୍ଚନ୍ତୁ, କାରଣ କାଲିଟା ଆମେ କେହି ଦେଖିନେ କାଲି କ'ଣ ହବ।
0: ଆଜ୍ଞା,
1: ପଛରେ ଯଦି ବି କିଛି ଘଟିଯାଇଛି ତାକୁ ନେଇକି ଲୁହ ଗଡ଼େଇ ଗଡ଼େଇ ଗଡ଼େଇ ଗଡ଼େଇଲେ ଆପଣ ଆଗକୁ ଆଉ ବଢ଼ିପାରିବେନି, ତେଣୁ ଯେମିତି ଆଜିର ଜୀବନରେ ବଞ୍ଚନ୍ତୁ, ଆଜି ଯଦି ଜୀବନଟା ଆପଣଙ୍କର ଯେମିତି ଆସୁଛି ତାକୁ ଗ୍ରହଣ କରନ୍ତୁ, ହସନ୍ତୁ, ମଜା କରନ୍ତୁ, ଗୋଟିଏ ଲାଇଫ, ହସନ୍ତୁ, ମଜା କରନ୍ତୁ, ଖାଆନ୍ତୁ, ପିଅନ୍ତୁ, ଖୁସିରେ ବଞ୍ଚନ୍ତୁ। ଆଉ ଗୋଟେ କଥା କହିବି, କାହା ମନରେ ଆଘାତ ଦିଅନ୍ତୁନି, କାହାକୁ ହସେଇ ପାରୁନା

0: ଯଦି ଠିକ ଅଛି କିନ୍ତୁ କାହାକୁ କନ୍ଦାନ୍ତୁନି କାହିଁକି ନା ଦେଖନ୍ତୁ ସମସ୍ତେ ଗୋଟିଏ ଲାଇଫ ନେଇ ବଞ୍ଚୁଛନ୍ତି, ହସିକି ବଞ୍ଚିଗଲେ ସମସ୍ତଙ୍କ ଲାଇଫରେ ଦୁଃଖ ଅଛି। ମୁଁ କହିବିନି ଯେ ମୋ ଲାଇଫରେ ଏକା ମୋ ଜୀବନରେ କେବଳ ମୁଁ ଦୁଃଖ ପାଇଛି। ମୁଁ ଗୋଟେ ଜିନିଷ ମୋ ହଜବେଣ୍ଡ କହିଥିଲେ ସବୁବେଳେ ତଳକୁ ଦେଖ, କାହିଁକି ନା ଉପରେ ତ ସବୁ ବହୁତ ଭଲ କିନ୍ତୁ ତଳେ ତମ ତଳେ କେତେ କଷ୍ଟରେ ଅଛନ୍ତି ଲୋକ, ସେଇଟା ମୁଁ ସେଥିପାଇଁ ସେଇଟା ମୁଁ ଫଲୋ କରେ। ମୁଁ ସବୁବେଳେ ଭାବେ ଯେ ମୋ ତଳେ ମୁଁ ଯେତିକିରେ ଯେତିକି ଖରାପରେ ଅଛି ମୋଠୁ ବି ଖରାପରେ ଲୋକ ଅଛନ୍ତି, ତେଣୁ ମୁଁ ଯେମିତି ଅଛି ମୁଁ ସେଇ ଲାଇଫଟାକୁ ନେଇକି ଆଗକୁ ବଢିବାକୁ ଚାହୁଁଛି।
1: ବହୁତ ସୁନ୍ଦର କଥା କହିଲେ। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଆଲୋଚନାରେ ଅଂଶଗ୍ରହଣ କଲେ, ଆପଣଙ୍କ ଅନୁଭୂତିରୁ ଅନେକ କିଛି ଆମକୁ ଶୁଣିବାକୁ ଏବଂ ଜାଣିବାକୁ ମିଳିଲା। ଭାବୁଛୁ ଆପଣଙ୍କୁ ଶୁଣୁଥିବା ଆମର ନାରୀ ମହଲର ଶ୍ରୋତା ଭଉଣୀମାନେ ମଧ୍ୟ ଆପଣଙ୍କ କଥାରୁ ନିଶ୍ଚିତ ଭାବରେ ପ୍ରେରଣା ପାଇଥିବେ। ଆପଣଙ୍କ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
0: ମୁଁ ବି ବହୁତ ବହୁତ ଆଭାରୀ, ବହୁତ ବହୁତ ଆପଣମାନଙ୍କୁ ଧନ୍ୟବାଦ କି ମୋତେ ଏଠିକୁ ନିମନ୍ତ୍ରଣ କରିଥିବାରୁ, କାହିଁକି ନା ମୁଁ ଏଠି ଆସିକି ମୋର ମନ କଥା କହିଥିବାରୁ ମୋତେ ବି ହାଲକା ଲାଗୁଛି। ସେଥିପାଇଁ ଆପଣମାନଙ୍କୁ ଆକାଶବାଣୀକୁ ବହୁତ ବହୁତ ଅଶେଷ ଧନ୍ୟବାଦ।
1: ଶୁଣୁଥିଲେ ଆମର ଆଜିର ଅତିଥି ଖାଦ୍ୟ ଗବେଷିକା ଲେଖିକା ରିତୁ ପଟ୍ଟନାୟକଙ୍କ ସହିତ ଆମର ଏହି ଆଲୋଚନା।

ପୁଣି ଓଡ଼ିଆ ସଂସ୍କୃତି ଚଳନୀ ପରମ୍ପରା ଆମର ଓଡ଼ିଶୀ ନୃତ୍ୟ ସଙ୍ଗୀତ ଏସବୁ ପରି ଓଡ଼ିଆ ବ୍ୟଞ୍ଜନ ମଧ୍ୟ ଆମ ଓଡ଼ିଆପଣର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଦର୍ଶନ। ତେଣୁ କଥା ହେଉଛି ଏଇ ଓଡ଼ିଆ ବ୍ୟଞ୍ଜନ କେମିତି ସବୁଦିନ ପାଇଁ ଆମ ସହିତ ଜଡ଼ିତ ହୋଇ ରହିଥିବ। ଆମେ ଆମର ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନକୁ ଆମ ନୀତିଦିନିଆ ଚଳଣୀରେ ନିଜ ସହିତ ଜଡ଼ିତ କରି ରଖିଥିବା ସେ ଦିଗରେ ଦାୟିତ୍ୱ ଆମ ନିଜର। ଆଶା କରୁଛୁ ଆପଣମାନେ ଏ ଦିଗରେ ନିଶ୍ଚିତ ଭାବରେ ଚିନ୍ତା କରିବେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତେବେ ଭଉଣି ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ନାରୀମହଲ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6-ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6-8 ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନ

ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10ରୁ 11 ତାରିଖ ପର୍ଯ୍ୟନ୍ତ ଅକ୍ଲାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାକୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର ଓସ୍ତ ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍ମୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ ବିଆର୍ଟିଏସ୍କୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ୟେମେନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ୟେମେନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି। ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ। ୟେମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ୟେମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ଧରି କତାରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତାର ଏକ ବିଶ୍ୱସ୍ତରୀୟ ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଥିଲା, ଅଲ୍ ଜଜିରା ନ୍ୟୁଜ୍ ନେଟ୍ୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତାରର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ ଯିଏ କତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତାରର ଅମିର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି ସମଗ୍ର ରାଜପରିବାର ଏବଂ କତାରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ୟୁନିଷ୍ଟ ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ୍ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ୍ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ କରାଯାଇଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଇରାନ୍ର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ ଇରାନ୍ ବାହାରିନ୍, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କତାର ଏବଂ କୁଏତ୍ କହିଛନ୍ତି ସେମାନେ ଆସୁଥିବା

0: କ୍ଷେପଣାସ୍ତ୍ର ଗୁଡ଼ିକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଛନ୍ତି। ଅନ୍ୟପକ୍ଷରେ ବାହାରିନ୍ ମଧ୍ୟ ତା'ର କ୍ଷେପଣାସ୍ତ୍ର ସତର୍କତା ପ୍ରଣାଳୀକୁ ସକ୍ରିୟ କରିଛି। ଜୋର୍ଡାନ୍ରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ଇରାନ୍ ଦାବି କରିଛି। ଇରାନ୍ର ରିଭଲ୍ୟୁସନାରୀ ଗାର୍ଡ କହିଛି ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରାଯାଇଛି ଏବଂ ଆମେରିକାର ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଅମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ଜଣ ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ ମୋସିସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଜଣ ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ ନିଜେ ରକ୍ଷା ପାଇଯାଇଥିବା ବେଳେ 9 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ଼ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡିଏ ଅଗ୍ନିଶମ ବାହିନୀ ଏବଂ ପୁଲିସ୍ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲ୍ରେ ଫ୍ରାନ୍ସ ଏବଂ ସ୍ପେନ୍ ପରସ୍କରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ର ବିଜେତା ଜୁଲାଇ 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପରସ୍କରକୁ ଭେଟିବେ। ୱିମ୍ବଲଡନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ନମ୍ବର ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ୍ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି, କାନାଡ଼ାର ଗ୍ରାଭିଆଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତ୍ତରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, 1 reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah inaugurates and lays foundation stones of several development projects in Ahmedabad. Employees Provident Fund Organization introduces a 6-month amnesty scheme for establishments operating private Provident Fund Trust to regularize their status. In Wimbledon, Jannik Sinner to lock horns with Alexander Zverev for men's singles title this evening. And in FIFA World Cup, England and Argentina enter semi-finals. India has condemned the attack on the commercial vessel GFS Galaxy off the coast of Oman today. The External Affairs Ministry informed in a statement that of the 11 Indian nationals on board, 10 have been rescued so far, while one Indian national is reportedly missing.

ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମି ସମୀକ୍ଷା କରି ଶ୍ରୀ ମାଝୀ ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା

0: ପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ଼ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 4ର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ପାଣିପାଗ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର, କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36ଟି ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ, ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ ସାତ ଦିନ

ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଶିଳ୍ପୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଘନଶ୍ୟାମ ପଣ୍ଡା ଏବଂ ନିବେଦିତା। ଶିଳ୍ପୀ ଦ୍ୱୟଙ୍କ କଣ୍ଠରେ ରଜନୀ ଶତପଥୀଙ୍କ ରଚନା।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଉଛନ୍ତି ନିବେଦିତା, କଣ୍ଠରେ ତାଙ୍କର ଅରୁଣ ମନ୍ତ୍ରୀଙ୍କ ରଚନା।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ, ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପା ପୋଛା ଇତ୍ୟାଦି କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଶୁଣିଲି କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନରେ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ବିଜ୍ଞାପନ ବିରତି ପରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି 10 ମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ୱର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତି ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି, ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶିଥିଲେ ତାହା ଆଉ ନାହିଁ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜେ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
0: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟ ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର, ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜାପଣ୍ଡା ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ TPWODL ନୂତନ 33 KV ପାୱାର ସବ୍ଷ୍ଟେସନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ ସ୍ଥାପନ ହେବ। 2 ପାୱାର ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି।

0: ମୋଟ 6.4 ହେକ୍ଟର ଜମିରେ 6,000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଏହା ପରିବେଶ ସୁରକ୍ଷା ଓ ସମୁଜୀମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି, ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ଜଙ୍ଗଲ ସୁରକ୍ଷା ଆଉ ବନ ମହୋତ୍ସବ କେ ଗୋଟେ ଉତ୍କର୍ଷ କେ ନେବାର ଲାଗି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଆମେ ବିଧାୟକ ବନର ଗୋଟେ ଶୁଭାରମ୍ଭ କରିଛୁ। ଜଙ୍ଗଲ ପରିବେଶ ବିଭାଗ ତରଫରୁ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ନିଜର ଯୋଗଦାନ ଦେଉଛନ୍। ଆଉ ଏଇ ଯେନ୍ ଆମର ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ କର୍କଚିଆ ଛକରେ ଆମେ 6 ହେକ୍ଟର ଜାଗାରେ ପାଖାପାଖି 6,000ରୁ ଅଧିକା ଗଛ ଲଗା।
0: ଏକ ପେଡ଼ ମା କେ ନାମ ଅଭିଯାନରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶତାଧିକ ଜନସାଧାରଣ ମିଶି ଚାରା ରୋପଣ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏସ୍ଏସ୍ଇପିଡି ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରୀ ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀ ନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି। ଭଦ୍ରକ ପୌରାଞ୍ଚଳର 8 ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 2 ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ 11 ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ 1 ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34,665 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 58,740 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତି

ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରଇଥେର ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରଇରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା, ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍ମୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
3: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ULA ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ଯୋଗାଯୋଗ କର।
4: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସିଂରାଇ ହେମ୍ବ୍ରମ ଏବଂ ତାଙ୍କର ସାଥୀ କଳାକାରମାନେ।

ସିଂରେ ହେମ୍ରମ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମାଝିରାମ ହାସ୍ତା, କାରାନ ହେମ୍ରମ, ରାଧୁରାମ ହାସ୍ତା, ଦାସମାତ ଟୁଡୁ, ଧନେଶ୍ୱର ହେମ୍ରମ, ଚିତା ହାସ୍ତା, ନୋହା ମାର୍ଣ୍ଡି, ଫୁଲମଣି ହେମ୍ରମ ଏବଂ ଚିତା ସରେନ।

ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ. ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଓ ଇଂଲଣ୍ଡ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ରନ୍ ସଂଗ୍ରହ କଲା ଭାରତ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ଏହି ଅବସରରେ ଶ୍ରୀ ଶାହା 'ଏକ୍ ପେଡ୍ ମା କେ ନାମ୍' ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି. ଶ୍ରୀ ଶାହାଙ୍କ ନେତୃତ୍ୱରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1,25,00,000 ଅଧିକ ଚାରାରୋପଣ କରାଯାଇଛି. ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରି ଶ୍ରୀ ଶାହା 2029 ସୁଦ୍ଧା ଗାନ୍ଧୀନଗର ସବୁଜିମା ଅଂଶକୁ ଆହୁରି 20% ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି. ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି. ବର ଅସୁସ୍ଥ ଜାମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବା ସହ ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି. ଏହି ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି. ସାଧାରଣ ପରିବହନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ 333 ନୂତନ ବୈଦ୍ୟୁତିକ ବସ୍କୁ ସାମିଲ କରାଯାଇଛି. ଏହାଦ୍ୱାରା ଦେଶର ପ୍ରଥମ ସହର ଭାବେ ଅହମ୍ମଦାବାଦ ବିଆର୍ଟିଏସ୍ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନାର ମାନ୍ୟତା ଲାଭ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଆନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଗୁଜରାଟର ଗାନ୍ଧୀନଗରଠାରେ କୃଷି ଉତ୍ପାଦନ ବଜାର କମିଟିର ଅମୃତ ମହୋତ୍ସବ କାଳରେ ନୂତନ ପରିବା ମଣ୍ଡିର ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା 'ଏକ୍ ପେଡ୍ ମା କେ ନାମ୍' ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅମୃତ ମହୋତ୍ସବ ସାକାର ନେଇ ପ୍ରସ୍ତୁତ ଏକ ସ୍ମାରକୀ ପୁସ୍ତିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା ମଙ୍ଗଳବାର ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀ ପେରୁମ୍ବଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରବରମ୍, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53,00,000 ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣେଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ

ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ 10 ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷି ମନ୍ତ୍ରୀ ମୌଲବୀ ଅତାଉଲ୍ଲା ଉମାରି ଭାରତକୁ ତାଙ୍କର 6 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4ର୍ଥ ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7ଟି ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି। ରୁଷର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ ଫେଡୋରେଚିଭ୍ କହିଛନ୍ତି ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ସାମରା ପ୍ରଦେଶର ସିର୍ଜନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇ ନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ଭାରତ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ୍ 5ଟି ୱିକେଟ୍ ନେଇଥିବାବେଳେ ସାୟଲି ସାତଗରେ ଏବଂ ସ୍ନେହା ରାଣା 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍କୃତି ମନ୍ଧନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲେଷ୍ଟେନ୍ ସର୍ବାଧିକ 3ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେଉଛି ପ୍ରଥମ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ଫିଫା ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସ ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲ୍ରେ ବିଶ୍ୱର 1 ନମ୍ଘର ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଅ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ, ମେଘାଳୟ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ।
ଅହମ୍ମଦାବାଦରେ 405

0: ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳ ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
3: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ଜୁନ୍ 12 ତାରିଖରେ ଓଡ଼ିଶା ସରକାର ଶ୍ରୀମୋହନ ମାଝୀଙ୍କର 2 ବର୍ଷ ସରକାର ପୂର୍ତ୍ତି ଅବସରରେ, ତେଣୁ ଇଏ ହେଉଛି ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନର 2 ବର୍ଷ ମଧ୍ୟରେ ସେବା, ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି ବିଜେପି ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ, ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
2: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
4: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହେବ। ମାନ୍ୟବର ସଭ୍ୟମାନେ ଦିଶା କମିଟିର ସେମାନେ ବିବିଧ ପ୍ରଶ୍ନ ପଚାରିଛନ୍ତି। ତା ଭିତରେ ଯୋଉ 6 ବ୍ଲକରେ ଜଳସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା, ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ, ପାଇପ୍ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି, ତାହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା। କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ, ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନକୁ ନେଇକି ଏବଂ ଯୋଉ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ବାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି।
2: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ପୂର୍ବରୁ 797,299 ମତଦାତା ରହିଥିବା ବେଳେ ବର୍ତ୍ତମାନର ସଂଶୋଧନ ପ୍ରକ୍ରିୟା ପରେ ସେଥିମଧ୍ୟରୁ 58,979 ଜଣଙ୍କ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଏହି ବାଦ୍ ପ୍ରକ୍ରିୟା ପରେ ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା 738,310 ଜଣକୁ ହ୍ରାସ ପାଇଥିବା ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
5: ଏଇଟା ହେଉଛି 5/7/2026 ଆଉ ଏଥିରେ ଆମର ଟୋଟାଲ ଇଲେକ୍ଟୋରାଲ ଯୋଉ ରହିଛନ୍ତି ସେମାନେ ହେଲେ 797,299 ଟୋଟାଲ ଭୋଟର୍ସ। ତା ଭିତରୁ ଆମର 738,310 ପାଖାପାଖି 93% ଆମର ଏନୁମରେସନ ଫର୍ମ ଯାହାର ଆମେ ରିସିଭ୍ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ସିଫ୍ଟେଡ୍ ଡୁପ୍ଲିକେଟ୍ ଯୋଉମାନଙ୍କର ଅଛି ସେଇଥିରେ ଆଉ 7% ରହିଛନ୍ତି। ପଲିଟିକାଲ ପାର୍ଟିଙ୍କର ମିଟିଂ ନେଇଥିଲୁ ଯୋଉଥିରେ ସମସ୍ତ ଏଆର୍ଓ ସମସ୍ତେ ଉପସ୍ଥିତ ଥିଲେ, ପ୍ରତ୍ୟେକ ପଲିଟିକାଲ ପାର୍ଟିର ବି ଲିଡର୍ସ ଆଣ୍ଡ ଏଜେଣ୍ଟସ୍ ଉପସ୍ଥିତ ଥିଲେ।
2: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ

ଘାଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହଲଚଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନଟି ପରେ।
1: ଏବଂ ସେ ସେଥିପାଇଁ ତାଙ୍କ ନାଁ ସଚିତ ଆନନ୍ଦ, ତେଣୁ
2: ସଚିତ ଆନନ୍ଦ
3: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର।
1: ହଁ ବଡ ଭାଇ, ଏବେ ଜଗନ୍ନାଥ ଧୀରେ ଧୀରେ ସୁସ୍ଥ ହେଲେଣି, ସର ଘରେ ଯୋଉ ଥିଲେ ଆଉ ସୁସ୍ଥ ହେଲେଣି, ତାପରେ ଆଉ ଅଳ୍ପ ଦିନ ରହିଲା ପୁଣି ରଥଯାତ୍ରାରେ ବାହାରିବେ। ନାଇଁ
0: ଆମର ଯୋଉ ଭାରତୀୟ ଚିନ୍ତାଧାରା, ଭାରତୀୟ ଯୋଉ ଚିକିତ୍ସା ପ୍ରଣାଳୀରେ ଭାରତ ବହୁତ ଆଗରେ ଥିଲା। ମାନେ ଆମର ଚରକ, ସୁଶ୍ରୁତ, ଧନ୍ୱନ୍ତରୀ ଇତ୍ୟାଦି ଇତ୍ୟାଦି, ସେମାନେ ତାଙ୍କର ଲେଖିଥିବା କଥା ଏବଂ ସେମାନେ କହିଥିବା କଥାକୁ ବର୍ତ୍ତମାନ ସୁଦ୍ଧା ୱାର୍ଲଡ ୱାଇଡ୍ ପୃଥିବୀ ସାରା ଫଲୋ କରୁଛନ୍ତି, ବୁଝିପାରିଲ ନା? ଯେତେବେଳେ ଏନେସ୍ଥେସିଆ ବାହାରି ନଥିଲା, ଯେତେବେଳେ ଷ୍ଟିଚ୍ କରିବା ପାଇଁ ସୂତା ବାହାରି ହେଇନଥିଲା, ସେତେବେଳେ ବି ଆମ ଭାରତରେ ସେଗା ସବୁ କାମ ହଉଥିଲା, ବିଭିନ୍ନ ଟେକ୍ନୋଲୋଜିରେ ଷ୍ଟିଚ୍ କରୁଥିଲେ ଇତ୍ୟାଦି ଇତ୍ୟାଦି। ତେଣୁ ଆମର କହିବା କଥା ହେଉଛି, ଆମେ ସବୁବେଳେ ଭାବୁଛେ ଯେ ଆମ ବିଜ୍ଞାନରେ ଆମେ ବିଶେଷ ଜ୍ଞାନ ଅର୍ଜନ କରିଛେ, କିନ୍ତୁ ପ୍ରକୃତରେ ଆମ ପୂର୍ବରୁ ଯେଉଁମାନେ ଥିଲେ ସେମାନେ ଆମଠୁ ବିଜ୍ଞାନରେ, ଗଣିତରେ, ଜ୍ୟୋତିଷ ଶାସ୍ତ୍ରରେ, ସବୁ କିଛିରେ ଆଗୁଆ ଥିଲେ।
1: ସେଇଥିପାଇଁ ଦେଖୁନ ଆମର ବର୍ଷ ଯାକର ଯୋଉ ପାଞ୍ଜି ହଉଛି, ବିଭିନ୍ନ ପର୍ବପର୍ବାଣୀ, ଅମାବାସ୍ୟା, ପୂର୍ଣ୍ଣିମା, ତାପରେ ଏ ଯୋଉ ପାଣିପାଗ ଗ୍ରହଣ କଥା କୁହାହଉଛି, ତାପରେ ପାଣିପାଗ ବି କୁହାହଉଛି ଯେ କୋଉ ଆଡେ କୋଉ ଦିନ ଗୁଡ଼ାରେ ବର୍ଷା ହବାର ଅଛି, ତାପରେ କୋଉ ଗୁଡା ଶୁଭ ଦିନ, ବିବାହ, ଘର ପ୍ରତିଷ୍ଠା ଇତ୍ୟାଦି ଇତ୍ୟାଦି ଶୁଭ କାମ ସବୁ କରାଯାଏ, କୋଉଟା ଶୁଭ ବେଳା, କୋଉଟା ଅଶୁଭ ବେଳା, ଇତ୍ୟାଦି ସବୁ ସେମାନେ ସ୍ଥିରୀକୃତ କରିଥାନ୍ତି, ତାର ଗୋଟେ ଗଣନା ପଦ୍ଧତି ଅଛି।
0: ହଁ, ସୂର୍ଯ୍ୟ ପାଖରୁ ଆମ ପୃଥିବୀର ଦୂରତା, ଯଦିଓ ପରେ ଦେଲେ ବହୁତ ବୈଜ୍ଞାନିକ ବାହାରିଛନ୍ତି ଯେଉଁମାନେ କି ପରେ ଦେଲେ, ସେ ଦାର୍ଶନିକ ପାଖରୁ ଆରମ୍ଭ କରିକି ବୈଜ୍ଞାନିକ ପର୍ଯ୍ୟନ୍ତ ଦେଇଛନ୍ତି, କିନ୍ତୁ ଆମର ଓଡ଼ିଶାର ପଠାଣି ସାମନ୍ତ ଆମ ପାଖରୁ, ଅର୍ଥାତ୍ ପୃଥିବୀଠୁ ଚନ୍ଦ୍ରର ଦୂରତା, ପୃଥିବୀଠୁ ସୂର୍ଯ୍ୟଙ୍କର ଦୂରତା, ପୃଥିବୀଠୁ ବୁଧ ଗ୍ରହର ଦୂରତା ସବୁ ମାପିକି, ମାନେ ବାଉଁଶ ନଳୀରେ ମାପିକି ଦେଇପାରୁଥିଲେ। ତେଣୁ ସେମାନେ ଆମଠୁ, ମାନେ ଇନ୍ଷ୍ଟ୍ରୁମେଣ୍ଟ ଯେମିତି ଆଜିକାର କହିବ, କମ୍ପ୍ୟୁଟରଠୁ ତ ଆଉ ଭଲ ଇନ୍ଷ୍ଟ୍ରୁମେଣ୍ଟ କିଛି ନାହିଁ, ତ କମ୍ପ୍ୟୁଟର ହେଲ୍ପ ନ ନେଇକି ମଧ୍ୟ ଆର୍ଯ୍ୟଭଟ୍ଟ କହିଥିଲେ ଯେ ପୃଥିବୀର ଦୂରତା କେତେ ସୂର୍ଯ୍ୟ ପାଖରୁ, ସେଟା ଏଷ୍ଟାବ୍ଲିଶ୍ ବି ହେଲା ଏବଂ ସମାନ।

0: କହିଲେ ଆମର ଯେଉଁ ଆଧୁନିକ ବିଜ୍ଞାନୀ ମାନେ ସେମାନେ କହିଲେ ଯେ ହଁ ଠିକ୍, ସିଏ ଯାହା କହିଥିଲେ ପୁରା ପୁରାପୁରି ଠିକ୍। ତେଣୁ ଆମେ ସବୁବେଳେ ବେଳେବେଳେ ମାନେ କ'ଣ ହେଳା କରୁ, ଆମ ଗୁରୁଜନମାନଙ୍କୁ ହଉ ବା ଆଗରୁ ଯେଉଁମାନେ ପଢ଼ିଛନ୍ତି କିନ୍ତୁ ରେକର୍ଡ ନାହିଁ ତାଙ୍କର କିଛି, କାହାର ସାର୍ଟିଫିକେଟ୍ ନାହିଁ, ଆଉ କିନ୍ତୁ ସେମାନଙ୍କ ଜ୍ଞାନ ଅସୀମ। ସେଇମାନେ କହିଛନ୍ତି ଯେ ଆମ ଭାରତବର୍ଷ ହେଲା ଜ୍ଞାନର ଭଣ୍ଡାର, ଆଉ ଫିଲାନ୍ଥ୍ରପି ଲୋକମାନଙ୍କର ମଙ୍ଗଳ ପାଇଁ ଯେଉଁ କାମ କରୁଥିବା ଲୋକ ଏଠି ସଂଖ୍ୟା ବହୁତ, ଜନମଙ୍ଗଳ ପାଇଁ କାମ କରୁଥିବା ଲୋକମାନଙ୍କର ସଂଖ୍ୟା ବହୁତ, ସବୁକିଛିରେ ଏଠି ବହୁତ ଲୋକ ଅଛନ୍ତି ଯେଉଁମାନେ କି ମାନେ ପର ପାଇଁ ବା ଲୋକ ପାଇଁ ବହୁତ କିଛି କାମ କରିଛନ୍ତି, ଆମ ଜନତାମାନଙ୍କ ପାଇଁ ବହୁତ କିଛି କାମ କରିଛନ୍ତି, କିନ୍ତୁ ତାଙ୍କୁ ଅଣଦେଖା କରାହେଇଛି। ସବୁଠୁ ମଜାର କଥା ହେଉଛି କିଏ କ୍ରିକେଟ୍ ଖେଳୁଛି ବଢ଼ିଆ ଖେଳିଦେଲା, କିଏ ଗୀତ ଗାଇଦେଲା ବଢ଼ିଆ, ଆଉ ସେଇମାନଙ୍କୁ ସବୁ ସ୍ଥିରୀକୃତ କରିକି ଆଉ ସିକ୍ୟୁରିଟି ଦେଇକି ତାଙ୍କୁ ସାର୍ଟିଫିକେଟ୍ ଫାର୍ଟିଫିକେଟ୍ ଦେଇକି କୁହାହେଇଛି, ଆମର ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ କଥା ହେଉଛି ଆମର ପ୍ରକୃତରେ ଦେଶର ଯେଉଁମାନେ ଗରିମା ରଖିଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାର କାମରେ ହାତ ବଢ଼େଇଛନ୍ତି ବିନା ସ୍ୱାର୍ଥରେ, ସେମାନଙ୍କୁ ଟିକେ ଆମେ ମନେ ପକେଇବା କଥା।
1: ନିଶ୍ଚୟ ନା, କାରଣ ଆମର ଯଦି ମାନେ ପୂର୍ବ ସୂରୀମାନଙ୍କର କଥା ଆମେ ଯଦି ମାନେ ନ ମାନିବା ବା ତାଙ୍କ ଚଲାପଥ ଦିଗରେ ନ ଯିବା, ତାହେଲେ ଆମେ ସଠିକ ବାଟରେ ପହଞ୍ଚିବା କେମିତି? ସେମାନେ ଯେଉଁ ବାଟ ଦେଖେଇକି ଯାଇଛନ୍ତି ଆମର ସବୁ କ୍ଷେତ୍ରରେ, ଘର କରିବା ପଦ୍ଧତି କିଭଳି ଭାବରେ ଆମେ ଘର କରିବା, ଏବଂ ଆମର ଯେଉଁ ବିଭିନ୍ନ ପ୍ରକାରର ଘରର ନକ୍ସା ରହିଛି, ବନ୍ଧ ରହିଛି, ତାକୁ ଆମେ ଯଦି ଠିକ୍ ଭାବରେ ଅନୁପାଳନ କରିବା ତାହେଲେ ନିଶ୍ଚିତ ଭାବରେ ଆମର ମଙ୍ଗଳ ହେବ, ଏଥିରେ କିଛି ସନ୍ଦେହ ନାହିଁ। ସେମାନେ ପୂର୍ବ ପଶ୍ଚିମକୁ ଦେଖିକିରି କେଉଁ ବାଟେ ପବନ ଆସିବ, କେଉଁଠି ତୁଳସୀ ଚଉରାଟା ରହିଲେ ଭଲ ହେବ, ଏହିସବୁ ଯେଉଁ ମାର୍ଗଦର୍ଶନ କରିଯାଇଛନ୍ତି, ଆଜିକା ଶାସ୍ତ୍ର କଥା ନୁହେଁ, ବହୁ ଦିନର ପୁରୁଣା କଥା, ଭାରତୀୟ ଶାସ୍ତ୍ରରେ ସବୁ ଲିପିବଦ୍ଧ ରହିଛି,
0: ସେଗୁଡ଼ାକ ସବୁ ପ୍ରମାଣିତ।
1: ତେଣୁ ଯେଉଁଟା ଲିପିବଦ୍ଧ ହେଇକି ରହିଛି ଆମକୁ ଆଉ ଅସୁବିଧା କିଛି କରିବାର ନାହିଁ। ତେଣୁକରି ଆମେ ଆମର ଜ୍ଞାନର ପରିସରକୁ ଯେଉଁମାନେ ଜାଣିଛନ୍ତି, ସେ ଯେଉଁଟା ଯେମିତି କହୁଥିଲ ଯେ କାହାର ସାର୍ଟିଫିକେଟ୍ ଅଛି ନ ଅଛି, ସେ କଥା ନୁହେଁ, ଯେଉଁମାନେ ଜାଣିଛନ୍ତି ଏବଂ ସେ ସାନ ହୁଅନ୍ତୁ ବା ବଡ଼ ହୁଅନ୍ତୁ, ତାଙ୍କଠୁ ଆମେ ଶୁଣିବା ବୁଝିବା, ଏବଂ ଆମର ଯେଉଁ ଜ୍ଞାନ ରହିଛି ତାକୁ ଆମେ ପାଛିଡ଼ିକିରି ଠିକ୍ ଭାବରେ ଉଚିତ ମାର୍ଗରେ ଯଦି ଆମେ ଆମର ଜୀବନଶୈଳୀକୁ ଆଗେଇବା, ତାହେଲେ ନିଶ୍ଚିତ ଭାବରେ ଆମେ ସୁସ୍ଥ ରହିବା। ଆଗେ ସୁସ୍ଥ ହେବା ଦରକାର, ଆଗେ ସୁସ୍ଥ ନ ରହିଲେ ତାପରେ ଆମେ ବୁଦ୍ଧିବିଦ୍ୟା ଖଟେଇକିରି ରୋଜଗାରଟାକୁ ଦେଖିବା, ସୁସ୍ଥ ରୋଜଗାର ଏବଂ ଶିକ୍ଷା
0: ହଉ
1: ତିନିଟାକୁ ଯଦି ଆମେ ମିଶେଇ ଦବା ନିଶ୍ଚିତ ଭାବରେ ଆମର ମଙ୍ଗଳ ହେବ। ଏ ଦିଗ ପ୍ରତି ଆମର ଭାଇ ଭଉଣୀ ମାନେ ସମସ୍ତେ ଟିକେ ନଜର ଦେବେ, ତେବେ ଯାହା ବି ହଉ ବର୍ତ୍ତମାନ ତ ଠାକୁର ଅଣସର ଘରେ ତାଙ୍କୁ ହିଁ ଡାକିବା, ସେ ହିଁ ଆମକୁ ମାର୍ଗଦର୍ଶନ କରିବେ, କାରଣ ତାଙ୍କରି ଆନନ୍ଦରେ ଆମର ହିଁ ଆନନ୍ଦ।

0: ବଡ଼ ଭାଇ, ଜନ୍ମ ଆଉ ମୃତ୍ୟୁ ଏଟା ଚିରନ୍ତନ ସତ୍ୟ ନାଇଁ କି? ଆମେ
1: ବେଳେବେଳେ କିନ୍ତୁ ଆମେ ଭୁଲି ଯାଉ, ଜନ୍ମ ହେଇସାରିଲା ପରେ ଯେତେବେଳେ ସବୁ ବିଭିନ୍ନ ରକମ ଜିନିଷ ମିଳିଯାଏ, ଉପାଧି ମିଳିଯାଏ ବା ପୋଜିସନ ମିଳିଯାଏ, ସେତେବେଳେ ଆମେ ଭୁଲି ଯାଉଛୁ ବୋଧେ, ମାନେ ସମସ୍ତଙ୍କର ମୃତ୍ୟୁ ସିନା ହେଉଛି କିନ୍ତୁ ମୋର ମୃତ୍ୟୁ ନାହିଁ। ଯେମିତି କୁହନ୍ତି ଯେ ଉଗ୍ରପନ୍ଥୀ ସୃଷ୍ଟି ହୁଅନ୍ତୁ ବା କ୍ରାନ୍ତିକାରୀ ସୃଷ୍ଟି ହୁଅନ୍ତୁ, କିନ୍ତୁ ପଡ଼ିଶା ଘରେ ହୁଅନ୍ତୁ, ଆମ ଛୁଆ ପିଲା ନ ହୁଅନ୍ତୁ, ସେଇ ଟାଇପ୍ର କଥା। ତେଣୁ ଭଲ କଥା ତୁମେ ଯେଉଁଟା କହିଲ, ଉତ୍ଥାପନ କଲ, ଯେ ଯଦି ଆମେ ଚିନ୍ତା କରିବା ଦେଶର ଭଲ ପାଇଁ, ଜନତାମାନଙ୍କର ଭଲ ପାଇଁ, ସମସ୍ତଙ୍କର ଭଲ ପାଇଁ, ଆମ ଦେଶ କେତେ ବଡ଼ ଦେଶ, ଅଖଣ୍ଡ ଭାରତ ଥିଲା କେତେ ବଡ଼, ତାପରେ ଯାହା ଯାହା ସବୁ ଚକ୍ରାନ୍ତରେ ପଡ଼ିକି ଆମେ ଇଏ ହେଇଗଲୁ, ତଥାପି ବର୍ତ୍ତମାନ ସୁଦ୍ଧା ଆମ ଦେଶ ବହୁତ ବଡ଼ ଦେଶ। ଏଥିରେ ବିଭିନ୍ନ ଧର୍ମ, ବିଭିନ୍ନ ଜାତି, ବିଭିନ୍ନ ଭାଷା, ଭାଷାରେ ତ ମୁଁ କହୁଛି ପୃଥିବୀରେ ଅନ୍ୟ କୌଣସି ଦେଶ ନଥିବ ଯେଉଁଥିରେ କି ଆମ ଭାରତ ସହିତ ସାମଞ୍ଜସ୍ୟ ରକ୍ଷା କରିପାରିବ, କିନ୍ତୁ ଆମର ବହୁତ ଆଞ୍ଚଳିକ ଭାଷା, ବହୁତ ପ୍ରକାରର ଭାଷା। ଆମେ ଖାଲି କହୁଛେ ଯେ 18th Schedule 15 ତାପରେ 3 ଲାଙ୍ଗୁଏଜ୍ ଏମିତି ହେଇକି 18 ଲାଙ୍ଗୁଏଜ୍ ହେଲା, କିନ୍ତୁ ନୁହେଁ, ତାପରେ ବି ବହୁତ ଲାଙ୍ଗୁଏଜ୍ ଅଛି। ବହୁତ ରକମ ବିଭିନ୍ନତା ଭିତରେ ସମତା, ବିଭିନ୍ନତା ଭିତରେ ଏକତା, ଏବଂ ବିଭିନ୍ନତା ଭିତରେ ଆମର ଯେଉଁ ସ୍ନେହ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରା, ଏବଂ ତା ସହିତ ଆମେ ଗଢ଼ି ଉଠିବାର ଯେଉଁ ପ୍ରଗତି କରିବାର ଯେଉଁ ଇଚ୍ଛା, ସେ ଗୋଟେ ପୃଥିବୀର ଅଭିନ୍ନ। ତେଣୁ ଆମେ ଚିନ୍ତା କରିବା କଥା,
0: ତେଣୁ ଯେଉଁ ମୃତ୍ୟୁ କଥା ଆସୁଛି, ମୃତ୍ୟୁ କେତେବେଳେ କାହାକୁ କେମିତି ଉପାୟରେ ଆସୁଛି ସେ କଥା ଭାବିବା ବହୁତ କଷ୍ଟ ନାଇଁ କି? ଦେଖ, ଆମେ ହଠାତ୍ରେ ଶୁଣୁଛେ ଯେ ଅମୁକଙ୍କର ଦେହତ୍ୟାଗ ହେଇଗଲା ଏବଂ ତାଙ୍କର କିଛି ସେମିତି ପୂର୍ବ ହିଷ୍ଟ୍ରି, ପୂର୍ବ ସୂଚନା ନଥିଲା ବା କିଛି ଗୋଟେ ଦୂରାରୋଗ୍ୟ ରୋଗରେ ସେ ପୀଡ଼ିତ ନଥିଲେ, ଆଉ ଏମିତି ଅଛନ୍ତି ବହୁତ ଦୂରାରୋଗ୍ୟ ରୋଗରେ ପୀଡ଼ିତ ଅଛନ୍ତି କିନ୍ତୁ ବର୍ଷ ବର୍ଷ ଧରିକି ଜୀବିତ ଅଛନ୍ତି ନାଇଁ କି? ସଂଘର୍ଷ କରୁଛନ୍ତି, ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି, ତାରି ଭିତରେ ଆମେ ଭାବୁଛୁ ଯେ ଆମେ ଠିକ ଉପାୟରେ ଯଦି ଜୀବନଯାପନ କରିବା ଆଉ ନୀତି ନିୟମରେ ରହିବା, ତାହେଲେ ଆମେ ଦୀର୍ଘାୟୁ ହେବା ଏବଂ ନିରୋଗ ରହିବା, ଭଲରେ ଚଳିବା, ବଞ୍ଚିବା, ସମାଜ ପାଇଁ, ପରିବାର ପାଇଁ, ଆମର ପିଲାଛୁଆଙ୍କ ପାଇଁ ଆମେ କିଛି କରିପାରିବା ନାଇଁ କି?
2: ହଁ, ତାପରେ ଏଇ ସୁନ୍ଦର ପୃଥିବୀରେ ମାନେ ଭଗବାନ ଏମିତି ସୃଷ୍ଟି କରିଛନ୍ତି ଯେ ସେଇ ଜିନିଷଟା ହଠାତ୍ କେହି ଜାଣିପାରିବେନି ବା ଜାଣିବା ପାଇଁ ଚେଷ୍ଟା କରୁ କରୁ ତାର ବୟସ ସରିଯାଇଥିବ। ଜୀବନ ମୃତ୍ୟୁର ରହସ୍ୟ ଆଉ ଆମ ଶରୀର କେମିତି ତିଆରି ହେଉଛି ଏସବୁ ଗୋଟେ ଏଭଳି ଜିନିଷ, ତାକୁ ଚିନ୍ତା କଲାବେଳକୁ ଆଶ୍ଚର୍ଯ୍ୟ ଲାଗେ। ଏବଂ ସେଇ ଚିନ୍ତାଧାରାକୁ ନେଇକରି ଯେଉଁମାନେ ବହି ଲେଖିଛନ୍ତି ବା ଗବେଷଣା କରୁଛନ୍ତି, ସେ କରୁ କରୁ କରୁ କରୁ ବୁଢ଼ା ହେଇଯାଇଥିବେ, ସେତେବେଳକୁ ତାଙ୍କର ବୟସ ଶେଷ ହେଇଯିବ, ସେ ପୃଥିବୀରୁ ବି ବିଦାୟ ନେବେ।
1: ତେଣୁ
2: ଆମେ ସେସବୁ ପ୍ରତି ଚିନ୍ତା ନକରି ଭଗବାନ ଆମକୁ ଯେତିକି ଦେଇଛନ୍ତି ସେଇଥିରେ ଖୁସି ହେବା କଥା। କାରଣ ଭଗବାନ ହେଉଛନ୍ତି ଗୋଟେ ଏଭଳି ଜିନିଷ ଯେ ଭଗବାନ ସବୁବେଳେ ଖୁସିରେ ରୁହନ୍ତି, ଆନନ୍ଦ ରୁହନ୍ତି, ଏବଂ ସେ ସେଥିପାଇଁ ତାଙ୍କ ନାଁ ସଚିତ ଆନନ୍ଦ। ତେଣୁ ସଚିତ ଆନନ୍ଦ ମାନେ ସେ ସବୁବେଳେ ଆନନ୍ଦମୟ। ତେଣୁ ଆମେ ନିଜେ ଆନନ୍ଦ ରହିବା, ନିଜେ ଖୁସିରେ ରହିବା, ଏବଂ ଆମର ପରିବାରରେ ସମସ୍ତଙ୍କୁ କେମିତି ଖୁସିରେ ରଖିବା, ସେଇ ଦିଗ ପ୍ରତି ନିଶ୍ଚିତ ଭାବରେ ମାନେ ନଜର ଦେବା। କାହିଁକି ନା କିଏ ଖାଇବାରେ ଖୁସି ହୁଏ, କିଏ ଦେଖିବାରେ ଖୁସି ହୁଏ, କିଏ ପିନ୍ଧିବାରେ ଖୁସି ହୁଏ, ସମସ୍ତେ ସମସ୍ତଙ୍କୁ ଟିକେ ସହଯୋଗ କରିବା କଥା। ଜଣେ ଯଦି ପିନ୍ଧିବାରେ ଖୁସି ହେଉଛି, ସେ ଯଦି ବଢ଼ିଆ ବଢ଼ିଆ ଡ୍ରେସ୍ ପିନ୍ଧିଲା କି ଶାଢ଼ୀ ପିନ୍ଧିଲା, ଆମେ ତାକୁ ଆହୁରି ସପୋର୍ଟ ଦେବା କଥା, ତୁ ଏମିତି ପିନ୍ଧିଲେ ସୁନ୍ଦର ଦେଖାଯିବୁ,
1: ନା
2: ତାକୁ ସଜେଇକି ରଖିବା କଥା।
1: ଆମେ ସବୁବେଳେ ଆଲୋଚନା କରୁ ବା ପ୍ରତ୍ୟେକ ସଭା ସମିତିରେ ସମସ୍ତେ କଥା ହୁଅନ୍ତି ଯେ ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶନ୍ତୁ ମା କଶ୍ଚିତ୍ ଦୁଃଖ ବାକ୍ ଭବେ। ଆମେ କହିଲା ବେଳେ କହିଦେଉଛେ, ଭାଷଣରେ କହିଦେଉଛେ, କିନ୍ତୁ ଆମ ଭାରତୀୟ ଅର୍ଥନୀତି, ଆମ ଓଡ଼ିଶାର ଅର୍ଥନୀତି, ଆମ ମୟୂରଭଞ୍ଜର ଅର୍ଥନୀତି, ଅର୍ଥନୈତିକ ଅବସ୍ଥା ଲୋକମାନଙ୍କର, ଯେଉଁଟା ଭାରତର ଅଛି ଓଡ଼ିଶାରେ ବି ସେଇଟା ଅଛି, ଓଡ଼ିଶାରେ

0: ଯେଉଁଟା ଅଛି ସେଇଟା ଆମ ମୟୂରଭଞ୍ଜରେ ଅଛି। 85% ଲୋକ ବର୍ତ୍ତମାନ ସୁଦ୍ଧା ଗରିବ ରେଖା ଯେଉଁ ହେଉଛନ୍ତି, ଗରିବ ସୀମାରେଖା ତଳେ ରହୁଛନ୍ତି। କିନ୍ତୁ ସେଇ ଯେଉଁ 15% ବା 10% ବା 5% ଆମ ଆଗରେ ବି ଜଣା ଅଛି, ଯେଉଁମାନେ ବିଭିନ୍ନ ଧନ ସମ୍ପଦର ମାଲିକ ହୋଇଛନ୍ତି, ସେମାନେ ଭାବୁଛନ୍ତି ଯେ ଆମେ ଆଗେଇବା ଆଗେଇବା ଆଗେଇବା। ତ ଆମେ ବିଭିନ୍ନ ପ୍ରକାରର ଚେଷ୍ଟା କରୁଛେ କିପରି ଭାବରେ ଆହୁରି ଧନୀରୁ ଆହୁରି ଧନୀ ବଢ଼ିଯିବା। ଯେଉଁମାନେ ଗରିବ ଅଛନ୍ତି ସେମାନେ ତ ବିଚରା କିଛି କରିବାର ଉପାୟ ନାହିଁ, ଆମର ଅର୍ଥନୀତି ବର୍ତ୍ତମାନ କେଉଁଆଡ଼କୁ ଗତି କଲାଣି ସେମାନେ ସେଟା ବି ଚିନ୍ତା କରିବାର ଲୋକ ନାହାନ୍ତି। ଏବଂ ବ୍ୟବସ୍ଥା ଏମିତି ଯେଉଁମାନେ କି ଅର୍ଥଶାସ୍ତ୍ର ବା ଆମର ଯେଉଁଟା କୁହାଯାଏ ପବ୍ଲିକ ଫାଇନାନ୍ସ, ଲୋକମାନଙ୍କ ପାଖରୁ ପଇସା ସଂଗ୍ରହ କରାଯିବ ସେସ୍ ଆକାରରେ, ଟ୍ୟାକ୍ସ ଆକାରରେ, ବିଭିନ୍ନ ରେଭିନ୍ୟୁ ଆକାରରେ, କିନ୍ତୁ ଖର୍ଚ୍ଚ କୁଆଡ଼େ କରାଯିବ ସେଇ ଯେଉଁ ଆକଳନ କରିବା ବର୍ତ୍ତମାନ ସୁଦ୍ଧା ଆମ ମୟୂରଭଞ୍ଜରେ ବି ନାହିଁ ଠିକ୍, ଆଉ ଓଡ଼ିଶାରେ ବି ନାହିଁ, ଆଉ ଭାରତବର୍ଷରେ ବି ନାହିଁ। ଏଇଥିପାଇଁ ନାହିଁ ଯେ ଆମର ଗୋଟେ ମନୋବଳ ରହୁଛି ବା ମନରେ ଗୋଟେ ଲକ୍ଷ୍ୟ ରହୁଛି ଯେ ଆମେ ଧନୀ ହେଇଯିବା, ପଇସା ଆମର ବେଶୀ ବ୍ୟାଙ୍କରେ ହଉ ଯେଉଁ ଆକାରରେ ହଉ ଆମର ପଇସା ବଢି ବଢି ଚାଲୁ, ଅର୍ଥାତ୍ ଆମେ ବସ୍ତୁବାଦୀ ଆଡକୁ ଗତି କରୁଛେ।
1: କିନ୍ତୁ ତାପରେ ଥରେ ଯଦି ଡାକ୍ତର ମନା କରିଦେଇଛି ତାହେଲେ ସବୁ ପଇସା ଯାହା ଧନ
0: ଏକାଥରେ ଗୋଟେ ଝଟକାରେ ଶେଷ, ଆଉ
1: ଶେଷ କିଛି କାମରେ ବି ଆସିବନି ହେଲା କି। ତେଣୁ ଆମେ କିଛି ଭଲ କାମ କରିକି ଯିବା। ଏଇ ଦେଖ ଜୁଲାଇ ମାସରେ ଆମର ବନ ମହୋତ୍ସବ ସପ୍ତାହ ପାଳନ ହଉଛି, ଖାଲି ସପ୍ତାହ ନୁହେଁ ଏ ମାସଟା ଯାକ, ଯେହେତୁ ମୌସୁମୀ ବର୍ଷା ଆସିଯାଇଛି ବର୍ଷା ଦିନ, ତେଣୁ ଆମେ କିଛି ଗଛ ଲଗେଇବା, ଗଛ ଆମ ବାଡ଼ିରେ ଲଗେଇବା, ଆମ ଫାଙ୍କା ଜାଗା ଅଛି ଯେଉଁଠି ମାନେ ବ୍ୟବହାର ଯୋଗ୍ୟ ଜାଗା ଅଛି ସେଠି ଆମେ କିଛି ଗଛ ଲଗେଇବା, ଫଳ ଗଛ ଲଗେଇଲେ ଆହୁରି ଭଲ। ତା ଛଡା ବି ଅନ୍ୟାନ୍ୟ ଗଛ ବହୁତ ଅଛି ଯେଉଁଟାକି ଆମକୁ ବହୁତ ଉପକାର କରେ, ଏବଂ କିଛି ନହେଲେ
0: ସବୁ ଗଛର ଉପକାର ଅଛି। ତେଣୁ ଚାଷୀ ଭାଇମାନଙ୍କୁ ଶ୍ରୋତା ବନ୍ଧୁମାନଙ୍କୁ ଆମର କହିବା କଥା, କୌଣସି ଗଛ ଅଦରକାରୀ ନୁହେଁ। ଯଦି ଆପଣ ପ୍ରାଧାନ୍ୟ ଦେଇକି ଭଲ ଦରକାରୀ ବା ଆପଣଙ୍କ ପାଇଁ ଗୋଟେ ଆଭିମୁଖ୍ୟ ସାପେକ୍ଷ ହେବ ତାହେଲେ ସେଇ ଗଛ ଲଗାନ୍ତୁ, କିନ୍ତୁ କୌଣସି ଗଛକୁ ଅଣଦେଖା କରନ୍ତୁନି। ଯେକୌଣସି ଗଛ ଆପଣ ଯେ ଆମେ ଆଗରୁ ଗୋଟେ ମାନେ କଥାରେ ହଉ ବା ସାହିତ୍ୟରେ ହଉ ବା ଭାଷାରେ ହଉ ବା ଭାଷଣରେ ହଉ ଆମେ ବ୍ୟବହାର କରୁଥିଲେ କିସ ଭାଷା ଯେ ଅଦରକାରୀ ଗଛ, କିନ୍ତୁ ପ୍ରକୃତରେ ଅଦରକାରୀ ଗଛ କେହି ନୁହେଁ। ଅଦରକାରୀ ଗଛ କିସ ଅଦରକାରୀ ଲୋକ ବି କେହି ନୁହେଁ। ଆମ ସଂସାରରେ ସମସ୍ତେ ଆମେ ଦରକାରୀ। ଏ ସଂସାରକୁ ଆସିଛନ୍ତି ଯେଉଁମାନେ ଯେଉଁମାନେ ସୃଷ୍ଟିର ପ୍ରଥମରୁ ବି ଅଛନ୍ତି ସମସ୍ତେ ଦରକାରୀ। ତେଣୁ ଆମେ ଭଲ ପାଇବା ପ୍ରକୃତିକୁ, ଆମେ ଭଲ ପାଇବା ପରିବେଶକୁ, ଆମେ ଭଲ ପାଇବା ଆମର ଆଖପାଖ ଲୋକ ପଡ଼ିଶା ସମସ୍ତଙ୍କୁ, ତେବେ ଯାଇକି ଆମ ମଧ୍ୟରେ ଆମ ଦେହ ଭିତରେ ଯାହା ରହିଛି ଯେଉଁ ରାସାୟନ ରହିଛି ସେ ଦେଖିବେ କୌଣସି ରୋଗଗ୍ରସ୍ତ ହେବନି। ସମସ୍ତଙ୍କ ପାଇଁ ତ ମନୋଭାବ ଆଦର ଥିବ ନା, ସ୍ନେହ ଥିବ, ପ୍ରେମ ଥିବ, ତେଣୁ ସେଥିରେ କିଛି ଆଉ ଭାବିଚାର ନାହିଁ। ଆମ ଠାକୁର ମହାପ୍ରଭୁ ଜଗନ୍ନାଥ ମଧ୍ୟ ବାହାରନ୍ତି ସେଇଥିପାଇଁ ଯେ ସମସ୍ତେ ସମାନ। ମୁଁ ମନ୍ଦିରରେ ରହିଲି କିଛି ଦିନ ଦେଖା କରିପାରିଲେନି କିଛି ଲୋକ, କିନ୍ତୁ ବର୍ଷରେ ଥରେ ନିହାତି ବାହାରିବି, ଗଡ଼ଦରିଆ ସମସ୍ତଙ୍କୁ ଦେଖା କରିବି। ତେଣୁ ଆମ ଚିନ୍ତାଧାରା, ଆମ ଦର୍ଶନ, ପୃଥିବୀର ଯେକୌଣସି ଚିନ୍ତାଧାରା, ପୃଥିବୀର ଯେକୌଣସି ଶାସନ ପ୍ରକ୍ରିୟା ୟାକୁ ବାଛନ୍ଦ କରିପାରିବ ନାହିଁ। ଏଟା ପୁରା ନିର୍ଭୁଲ ଏକବାରେ ପୁରା ସତ୍ୟ।
1: ଆଉ ବର୍ଷା ଯେହେତୁ ଆସିଲାଣି, ଆଉ ବର୍ଷାର ପରିମାଣ ମଝିରେ କିଛି ବର୍ଷା ହେଇଥିଲା ଲଘୁଚାପ ଜନିତ, ପୁଣି ଆହୁରି ଲଘୁଚାପ ହେଇକି ବର୍ଷା ହବ, ତେଣୁ ଆମେ ଚାଷ କାମ ପ୍ରତି ଟିକେ ମନ ବଳେଇବା। ଯେଉଁଠି ଯେଉଁଠି ଆମର ଚାଷର ପରିସର ଅଛି, ମାନେ ଧାନ ଚାଷ ହଉ ଅଣଧାନ ଫସଲ ହଉ, ସେ ଚାଷ ପାଇଁ ଆମେ ତତ୍ପର ହେବା ଏବଂ କାମ ବଢ଼େଇବା ଆଉ ନାଇଁ।
2: ହଁ, ତେବେ ଯେଉଁମାନେ ଆମର ଧାନ ଚାଷ କରୁଛନ୍ତି ବା କିଏ ତଳି ପକାଉଛି ବା କିଏ ପକାଇ ନାହିଁ, ଠିକ୍ ସମୟରେ ତଳିକୁ ରୋଇବାର ବ୍ୟବସ୍ଥା କରନ୍ତୁ ମୁଖ୍ୟ ବିଲରେ। ତେବେ ଏଇ ବର୍ଷ ଟିକେ ଜୈବିକ ମାନେ ଖତ ଦିଅନ୍ତୁ, ଗୋବର ହଉ ବା ଆମର ଯାହା ମିଳୁଛି ପଚା ପତ୍ର ହଉ କୁଟା ହଉ, ଏବଂ ଯେଉଁଟାକି ଆମର ପୂର୍ବ ବର୍ଷ ଯେଉଁ ଧାନ କଟା ହେଇଥିଲା ଯଦି ବିଲରେ ଥାଏ ତାକୁ ପଚେଇ ଦେଇକରି ସେଇଥିରେ ମଇ ମାରିକରି ଭଲ ଭାବରେ ତାକୁ ମାନେ ଟ୍ରାକ୍ଟରରେ ହଳ କରନ୍ତୁ ବା ପାୱାର ଟିଲରରେ ହଳ କରନ୍ତୁ, ମଇ ଠିକ୍ ଭାବରେ ଦେଇକରି କତି କାଟିକରି ଧାନକୁ ରୁଇ ଦିଅନ୍ତୁ। ତେବେ ଆଉ ଡେରି କରିବେନି, କାରଣ ତତ୍ପରତାର ସହିତ ଆଗରୁ ଯାହା ଯୋଗାଡ଼ କରିବା କଥା, କେଉଁଠି ମାନେ ଆମର ଯେଉଁ ଶ୍ରମିକ ମିଳିବେ, କେମିତି କିସ ହେଇପାରିବ, ସେ ଦିଗ ପ୍ରତି ଚିନ୍ତା କରିକି ଟିକେ ଆଗୁଆ ହେଇକରି ଚାଷ କାମଟାକୁ ନିଶ୍ଚିତ ଭାବରେ ଆଗାନ୍ତୁ। କାରଣ ଯେମିତି ବର୍ଷା ହେଉଛି ସେ ଅନୁସାରେ ଯଦି ଆମେ ଶୀଘ୍ର ସାରିଦେବା ତାହେଲେ ଆମର ଯେଉଁ ସମୟରେ ଅମଳ କରିବା କଥା ସେହି ସମୟରେ ଆମେ ଅମଳ କରିପାରିବା।

0: ହଉ, ଆଜିକାର ସମୟ ଅବଧି ଆମ କାର୍ଯ୍ୟକ୍ରମର ସରି ଆସିଲାଣି, ତେଣୁ ଆମର ଯେମିତି ଆମର ଚାଷୀ ଭାଇମାନଙ୍କୁ ଶ୍ରୋତା ବନ୍ଧୁମାନଙ୍କୁ ସବୁଦିନ କହୁଛେ, ଅନୁରୋଧ କରୁଛେ, ନିବେଦନ କରୁଛେ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣନ୍ତୁ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇକି ନିଶ୍ଚୟ ଚିଠି ଲେଖନ୍ତୁ। ଆମ ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
0: ଆପଣଙ୍କର ଚିଠିକୁ କାମନା ରଖି ଏବଂ ଆପଣଙ୍କୁ ଧନ୍ୟବାଦ ଏବଂ ନମସ୍କାର ସହ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା

0: ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ, ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
1: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଏହା ପୂର୍ବରୁ ଆମର ଜିଲ୍ଲାପାଳ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
0: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ, ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
1: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ୍ ସର୍ଜରୀ ଅର୍ଥୋପେଡିକ୍ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି, ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ, ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
0: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
1: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି, ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି, ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ଆମର ସେଇ ଅନୁସାରେ ଆମେ 10 ଲେଖାଁ ଅଧିକ ଶଯ୍ୟା ରଖିଅଛୁ।
0: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ, ଯାହାକି ବଡ଼ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ସେମାନଙ୍କର ଚିକିତ୍ସା ଯଦି ଦରକାର ପଡ଼େ କରିପାରିବେ?
1: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗାମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର, ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯେଉଁଟାକି ଏ ବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ମିନି ହସ୍ପିଟାଲ ଆମେ କରିଅଛୁ, ଯେଉଁଠି ଆମର ମେଡିସିନ ସ୍ପେଶାଲିଷ୍ଟ, ସର୍ଜରୀ ସ୍ପେଶାଲିଷ୍ଟ ସେଠି ରହିବେ। ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ, ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି, ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8-10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ, ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ, ଏବଂ ମନ୍ଦିର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
0: ଆପଣ ତ ବଡ଼ଦାଣ୍ଡ କଥା କହିଲେ, ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯେଉଁ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକରି ସହରକୁ ଆସିବେ, ସେହି ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି?
1: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର 7 ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ, ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି, ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନଙ୍କ ଦ୍ୱାରା ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ। ଯେଉଁ ପ୍ରକାର ଔଷଧ ଦରକାର ପଡ଼ିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
0: ଆଉ ଗୋଟେ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯେଉଁ ଆଷାଢ଼ ମାସ ଏହି ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ, ଯେଉଁ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ରକୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହୋଇପାରିବେ?
1: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ May 15 ଠାରୁ ଏ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି। ଏବଂ ଆମର ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ରକୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି, ଆମର ତ୍ୱରିତ ଉପାୟରେ ଆମେ କାର୍ଯ୍ୟ କରୁଅଛୁ। ତେଣୁ ଖାଦ୍ୟର ମାନକୁ ଠିକ୍ ବଜାୟ ରଖିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
0: ଆଉ ଗୋଟିଏ କଥା ହେଲା, ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି। ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କ'ଣ ବ୍ୟବସ୍ଥା ରହିଛି? ଯେଉଁ ଗ୍ରୀନ୍ କରିଡର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା କ'ଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି? ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ

0: ଯାଇପାରିବେ।
1: ଗହଳି ସମୟରେ ଯେଉଁମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନା ମାନ କରିଅଛୁ। ସେହି ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି, ଏବଂ ଯେଉଁଟା ଆପଣ କହିଲେ ଗ୍ରୀନ କରିଡର କଥା, ଗ୍ରୀନ କରିଡର ମଧ୍ୟ ଏ ବର୍ଷ ବିଭିନ୍ନ ଏନ୍ଜିଓଙ୍କ ଦ୍ୱାରା ସେଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ, ତେଣୁ ଆମେ ସେହି ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
0: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥଟଣା, ତା ସହିତ ସମୁଦ୍ର ସ୍ନାନ। ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲି ଫିସ୍ ଏବଂ ଅନ୍ୟାନ୍ୟ ଯେଉଁ କୌଣସି ଯେଉଁ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହେଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହେଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି, କଣ ସୁବିଧା ରହିଛି ଏବଂ ସେମାନଙ୍କୁ କଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର ସ୍ନାନ ପୂର୍ବରୁ ସତର୍କ ହେଇପାରିବେ?
1: ଏହି ସମୟରେ ଯଦି ସମୁଦ୍ର କୂଳରେ କିଛି ସି ଇଞ୍ଜୁରି ହେଲା, ସି ଇଞ୍ଜୁରି ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ ଦିଆ ଟାଇପ୍ର ହୁଏ, ଓଭର ସ୍କିନ୍ ଇଞ୍ଜୁରି ହୁଏ, ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶୀ ଭିଡ଼ ସମୟରେ ସମୁଦ୍ରରେ ବେଶୀ ଗାଧୋଇବା ବାରଣ କରନ୍ତୁ, ଏବଂ ସେଠି ଥିବା ଆମର ଲାଇଫ୍ ଗାର୍ଡ ମାନଙ୍କର ଠିକ୍ ରୂପରେ ତାଙ୍କର ପରାମର୍ଶ ନିଅନ୍ତୁ, ଏବଂ ଯଦି କିଛି ଅସୁବିଧା ହେଲା ଆମେ ସି ବିଚ୍ ଅଞ୍ଚଳରେ ଆମେ 5 ଆଶୁ ଚିକିତ୍ସା କେନ୍ଦ୍ର ସୁବିଧା କରିଅଛୁ, ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
0: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
1: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46 ଆମ୍ବୁଲାନ୍ସ ଆମେ ଆଣୁଛୁ, ଏବଂ ବେସରକାରୀ ସ୍ଥଳରୁ 41 ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46 ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ, ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡର ଆମେ କରୁଛୁ। ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
0: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ, କୋଉ ସ୍ଥାନରେ ସେଇଟା ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ, ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେଉଁ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
1: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ଯେଉଁ ରାସ୍ତା କଡ଼ ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ, ଏବଂ ସେହି ଅନୁସାରେ ଆମର ପୋଲିସର ଯେଉଁ କଣ୍ଟ୍ରୋଲ ରୁମ୍ ମାନ ହବ, ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ, ତେଣୁ ଆମର ବି ଗୋଟେ 24/7 ଗୋଟେ କଣ୍ଟ୍ରୋଲ ରୁମ୍ ସେହି ସମୟରେ ଫଙ୍କସନ୍ କରିବ। ତେଣୁ ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ଶୋ ଯୋଉଟା କରାହଉଛି ସରକାରଙ୍କ ତରଫରୁ ତାକୁ ଜାଣିପାରିବେ, ତେଣୁ ଆମକୁ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ। ଆପଣ
0: ଗୁରୁତର ରୋଗୀଙ୍କ ପାଇଁ ଦରକାର ଆଇସିୟୁ, ବର୍ତ୍ତମାନ କେତେ ଆଇସିୟୁ ରହିଛି ଏବଂ ବିଶେଷ ଭାବରେ କିଛି ଆଇସିୟୁ ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
1: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15 ଆଇସିୟୁ ବେଡ୍, ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10 ଆଇସିୟୁ ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
0: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
1: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ, ତେଣୁ ସେହି ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବ ନାହିଁ।
0: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ, ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ର ଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
1: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ, ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ। ସେହି ଅନୁସାରେ ଆମର ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କରେ ବି ଆମେ ଅଧିକ ଷ୍ଟାଫ୍ ଦେଉଛୁ, ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
0: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି, ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ୍ ରହିଛି?
1: ସ୍ୱାସ୍ଥ୍ୟସେବୀ ମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ ନମ୍ବର ଅଛି, ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯେଉଁମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ, ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେଇ ନମ୍ବର ଦ୍ୱାରା ଆମକୁ ଫୋନ୍ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଚିତ୍ର କଥାଚିତ୍ରରୁ, କଣ୍ଠ ଦେଇଛନ୍ତି କେ ଜେ ୟେସୁଦାସ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଇଶ୍କ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସାଥୀ। ଗୀତଟି ଶୁଣିପାରିବେ ଏହି ବିଜ୍ଞାପନଟି ପରେ।
1: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
3: କାଇଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ରେ ଯୋଗାଯୋଗ କର।
4: ହଁ ଭାଇ, କାହାରେ ଚାଲ ହଉ,
5: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା?
5: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
6: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
5: ଚାଲ।

0: ଯେ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। ଏକ କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ମନ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଲୋଚନା ମୃଦୁ ପାନୀୟର ଅପକାରିତା ସମ୍ପର୍କରେ। ଆଲୋଚନାଟି ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
3: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ULA ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNO

0: ডিএল অফিস, নহলে গ্রাহক সেবা নম্বর 1800-3456-718 কিংবা 1912 রে যোগাযোগ কর।
1: ହଁ ଭାଇ କାର ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ସଭ୍ୟତାର କ୍ରମବିକାଶ ମଣିଷକୁ ବାହାରର ଚାକଚକ୍ୟ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ କରିବାକୁ ଲାଗିଛି। ସବୁ ସୁନ୍ଦର ଦୃଶ୍ୟମାନ ହେଉଥିବା ପଦାର୍ଥରେ ଯେ ସଠିକ୍ ଗୁଣବତ୍ତା ରହିଛି ତାହାକୁ ପରଖିବାକୁ ବା ଜାଣିବାକୁ ପ୍ରାୟତଃ କେହି ବ୍ୟଗ୍ର ବା ଚେଷ୍ଟିତ ନୁହନ୍ତି। ଅଧିକାଂଶ ଲୋକ କ୍ଷଣିକ ସୁଖକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ସେହିପରି ଏକ କ୍ଷଣିକ ସୁଖ ପ୍ରଦାନ କରୁଥିବା ବସ୍ତୁ ହେଲା ମୃଦୁ ପାନୀୟ, ଯାହାକି ଆମର ଯୁବ ସମାଜ ନିକଟରେ ଅଧିକ ଆଦୃତ ହୋଇପାରିଛି। ଜୀବନକୁ ଧାରଣ କରିବାକୁ ଅର୍ଥାତ୍ ଶରୀରକୁ ଚଳଚଞ୍ଚଳ ରଖିବା ପାଇଁ ଖାଦ୍ୟ ଓ ପାନୀୟ ଏକାନ୍ତ ଅପରିହାର୍ଯ୍ୟ। ଆଦିମ କାଳରୁ ଜଳ ହିଁ ଏକ ପ୍ରାଥମିକ ପାନୀୟର ଭୂମିକା ଗ୍ରହଣ କରିଆସିଛି ଏବଂ ଯେକୌଣସି ପାନୀୟର ଏକ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର ମଧ୍ୟ ହୋଇଆସୁଛି। ତେଣୁ ଜଳର ଅନ୍ୟ ନାମ ଜୀବନ। ବିଭିନ୍ନ ପାନୀୟମାନଙ୍କ ମଧ୍ୟରୁ ଦହି ସର୍ବତ, ଲେମ୍ବୁ ପାଣି, ଚିନି ପାଣି ଇତ୍ୟାଦି ଆମର ସାଧାରଣ ପାନୀୟ ଭାବରେ ପୁରପଲ୍ଲୀରେ ବେଶ୍ ଜଣାଶୁଣା। ମାତ୍ର ଏହି ଏକ କିମ୍ବା ଦୁଇ ଦଶନ୍ଧି ମଧ୍ୟରେ ଏକ ନୂତନ ବର୍ଗର ପାନୀୟ, ଯାହାକି ନିଜର ସ୍ୱତନ୍ତ୍ର ରଙ୍ଗ ଏବଂ ସ୍ୱାଦ ପାଇଁ ଜନମାନସରେ ଏକ ନୂଆ ଛାପ ସୃଷ୍ଟି କରିପାରିଛି, ଏହା ଆମର ଚିରାଚରିତ ଅଜା ଜେଜେ ଅମଳରୁ ପ୍ରଚଳିତ ପାନୀୟମାନଙ୍କୁ ଖୁବ୍ ସହଜରେ ନିଜ ରାସ୍ତାରୁ ହଟେଇ ନିଜର କଳେବର ବିସ୍ତାର କରିବାରେ ଲାଗିଛି। ଯଦିଓ ଏହା ଆଜିର ଯୁବପିଢ଼ିମାନଙ୍କ ପାଖରେ ଅଧିକ ନିକଟତର, ତଥାପି ଛୋଟ ପିଲା ଓ ବୟସ୍କମାନେ ମଧ୍ୟ ଏହାର ସମ୍ମୋହନରେ ବଶୀଭୂତ। ଏହାର ବହୁଳ ଲୋକପ୍ରିୟତା ପାଇଁ ବର୍ତ୍ତମାନ ମୃଦୁ ପାନୀୟ ପୃଥିବୀର ସର୍ବବୃହତ୍ତମ ଖାଦ୍ୟ ଉଦ୍ୟୋଗ ବା ଫୁଡ୍ ଇଣ୍ଡଷ୍ଟ୍ରିର ମାନ୍ୟତା ପାଇସାରିଲାଣି। ଆମ ଭାରତରେ କେବଳ ବିଧିବଦ୍ଧ ଭାବରେ ପ୍ରସ୍ତୁତ ହେଉଥିବା ମୃଦୁ ପାନୀୟ ବାର୍ଷିକ ଉତ୍ପାଦନର ପରିମାଣ 75 ମିଲିୟନ ଲିଟରରୁ ମଧ୍ୟ ଅଧିକ। ଏବେ ଆସନ୍ତୁ ଜାଣିବା ଏହି ମୃଦୁପାନୀୟ ଜିନିଷଟି କ'ଣ ଏବଂ ଏହା କେଉଁ ଉପାଦାନରେ ଗଠିତ। ମୃଦୁପାନୀୟ କହିଲେ ଆମେ ଏକ ସୁରାବିହୀନ ପାନୀୟକୁ ବୁଝୁ। ଏହା ମୁଖ୍ୟ ଉପାଦାନ ଗୁଡ଼ିକ ହେଲା ଚିନି ବା ଏହାର ବିକଳ୍ପ, ସ୍ୱାଦକାରୀ ପଦାର୍ଥ, ରଙ୍ଗ, ଅମ୍ଳ ବା ଏସିଡ୍, ଜଳ, ରାସାୟନିକ ସଂରକ୍ଷକ, ଅଙ୍ଗାରକାମ୍ଳ। ଏକ ନିର୍ଦ୍ଦିଷ୍ଟ ଭାଗ ମାପରେ ଏହି ଉପାଦାନଗୁଡ଼ିକୁ ମିଶାଇ ମୃଦୁପାନୀୟ ପ୍ରସ୍ତୁତ ହୋଇଥାଏ। ମାତ୍ର ଜଣାଶୁଣା ବା ପ୍ରସିଦ୍ଧି ଲାଭ କରିଥିବା ମୃଦୁପାନୀୟ କମ୍ପାନୀଗୁଡ଼ିକରେ ସ୍ୱାଦ ପ୍ରଦାନକାରୀ ଉପାଦାନଟି ତା'ର ବ୍ୟବସାୟିକ ଗୁପ୍ତ ହୋଇ ରହିଥାଏ, ଅର୍ଥାତ୍ ଟ୍ରେଡ୍ ସିକ୍ରେଟ୍। ଏବେ ମୃଦୁପାନୀୟର ଉପାଦାନଗୁଡ଼ିକ ଉପରେ ଆଲୋକପାତ କରିବା। ଏଥିରେ ମିଠା ପ୍ରଦାନକାରୀ ପଦାର୍ଥ ଭାବରେ ଚିନି, ସାକାରିନ୍ ବା ଫ୍ରୁକ୍ଟୋଜ୍କୁ ସାଧାରଣତଃ ବ୍ୟବହାର କରାଯାଇଥାଏ। ତଥାପି କୌଣସି କୃତ୍ରିମ ମିଠାକାରୀ ପଦାର୍ଥର ବ୍ୟବହାରକୁ ଏଡ଼ାଇ ଦିଆଯାଇନପାରେ। ସ୍ୱାଦ ବା ଫ୍ଲେଭର ପ୍ରଦାନକାରୀ ପଦାର୍ଥଗୁଡ଼ିକ ବିଭିନ୍ନ ଉତ୍ସରୁ ମିଳିଥାଏ, ଯଥା କୃତ୍ରିମ ସ୍ୱାଦକାରୀ, ଯାହାକି ଏକ ରାସାୟନିକ ଉପାୟରେ ନିର୍ମିତ ପଦାର୍ଥ। ରଙ୍ଗ ପାଇଁ ମୁଖ୍ୟତଃ କାରାମେଲ ବ୍ୟବହୃତ ହୁଏ, ଯାହାକି ପାନୀୟକୁ ଇଶ ଧୂସର ରଙ୍ଗ ଦେଇଥାଏ। ଏହାଛଡ଼ା କୃତ୍ରିମ ରଙ୍ଗ ମଧ୍ୟ ବ୍ୟବହୃତ ହୁଏ। ମୃଦୁ ପାନୀୟରେ ସାଇଟ୍ରିକ୍ ଅମ୍ଳ, ଟାର୍ଟାରିକ୍ ଅମ୍ଳ, ଫସ୍ଫରିକ୍ ଅମ୍ଳ, ଲାକ୍ଟିକ୍ ଅମ୍ଳ ଇତ୍ୟାଦିର ବ୍ୟବହାର ମଧ୍ୟ ହୋଇଥାଏ। ଅମ୍ଳ ଯଦିଓ ମୃଦୁ ପାନୀୟକୁ କିଛି ପରିମାଣରେ ସଂରକ୍ଷଣ ପ୍ରଦାନ କରିଥାଏ, କିନ୍ତୁ ସୋଡ଼ିୟମ୍ ବେଞ୍ଜଏଟ୍ ନାମକ ଏକ ରାସାୟନିକକୁ ମୁଖ୍ୟ ସଂରକ୍ଷକ ବା ପ୍ରିଜର୍ଭେଟିଭ୍ ଭାବରେ ବ୍ୟବହାର କରାଯାଇଥାଏ। ମୃଦୁ ପାନୀୟରେ ଜଳର ପରିମାଣ ସର୍ବାଧିକ, ଯାହାକି 92%। ଅଙ୍ଗାରକାମ୍ଳ ବା କାର୍ବନ୍ ଡାଇଅକ୍ସାଇଡ୍ ମୃଦୁ ପାନୀୟର ଏକ ମୁଖ୍ୟ ଉପାଦାନ ଭାବରେ ବିବେଚିତ। ଏହି ଗ୍ୟାସ୍ ପାନୀୟକୁ ଲୋକପ୍ରିୟତା କରାଇବାରେ ମୁଖ୍ୟ ଭୂମିକା ନେଇଥାଏ। ଜାଣିବା ଆସନ୍ତୁ ଏହି ଅଙ୍ଗାରକାମ୍ଳ ଗ୍ୟାସ୍ର ଭୂମିକାଟି କ'ଣ। ଖୁବ୍ ଉଚ୍ଚ ଚାପରେ ଅଙ୍ଗାରକାମ୍ଳ ଗ୍ୟାସ୍କୁ ପାନୀୟ ମଧ୍ୟରେ ଦ୍ରବୀଭୂତ କରାଯାଇଥାଏ। ସେଥିପାଇଁ ମୃଦୁ ପାନୀୟ ବୋତଲର ଘୋଡ଼ଣୀ ବା ଠିପି ଖୋଲିବା ବେଳେ ଚାପ କମିଯିବାରୁ କିଛି ପରିମାଣର ଗ୍ୟାସ୍ ଏକ ଲଘୁ ଶବ୍ଦ କରି ପଦାକୁ ବାହାରି ଆସେ। ତଥାପି ବହୁ ପରିମାଣର ଗ୍ୟାସ୍ ପାନୀୟରେ ରହିଥାଏ। ଯେତେବେଳେ ପାନୀୟଟିକୁ ପାଟିରେ ଢଳାଯାଏ, बहु परिमाणर।

ଫେଣ ସଦୃଶ ଗ୍ୟାସ୍ ଫୋଟକା ଜିଭର ସ୍ୱାଦଗ୍ରନ୍ଥି ଉପରେ ଏକ ସଙ୍ଗରେ ଫାଟିଯାଆନ୍ତି। ଏହା ମସ୍ତିଷ୍କରେ ଏକ ନୂତନ ଶିହରଣର ଅନୁଭୂତି ଆଣିଥାଏ ଏବଂ ଏହି କ୍ଷଣସ୍ଥାୟୀ ଶିହରଣକୁ ବାରମ୍ବାର ଅନୁଭବ କରିବା ହିଁ ଆଜିର ଯୁବ ସମାଜର ଅବଚେତନ ମନର ଏକ ବିକୃତି। ଏହି ବିକୃତି ହିଁ କେବଳ ମୃଦୁପାନୀୟ ଭଳି ଏକ ଅସ୍ୱାସ୍ଥ୍ୟପ୍ରଦ ପାନୀୟର ପ୍ରସାର ଏବଂ ପ୍ରଚାର କରିପାରିଥାଏ। ଏବେ ଆସନ୍ତୁ ଏହି ମୃଦୁପାନୀୟର ବହୁମୁଖୀ ଅପକାରିତା ମଧ୍ୟରୁ କିଛି ଉପରେ ଆଲୋକପାତ କରିବା। କିଛି ବର୍ଷ ପୂର୍ବେ ମୃଦୁପାନୀୟ ଆମ ଭାରତରେ ଖୁବ୍ ହଇଚଇ ସୃଷ୍ଟି କରିଥିଲା। ଏହାର ସ୍ୱଧର୍ମ ଏବଂ ସ୍ୱରୂପ ବିଷୟରେ ଯେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ପ୍ରସଙ୍ଗଟି ସଚେତନ ନାଗରିକମାନଙ୍କ ମନରେ ଗଭୀର ରେଖାପାତ କରିଥିଲା। ଏହାର କାରଣ ଥିଲା ମୃଦୁପାନୀୟରେ କୀଟନାଶକ ଔଷଧର ପ୍ରୟୋଗ, ଯାହାକି ବିଭିନ୍ନ ଉଚ୍ଚକୋଟୀର ବିଜ୍ଞାନାଗାରର ପରୀକ୍ଷଣରୁ ଜଣାପଡ଼ିଥିଲା। ଏପରିକି ଦେଶର କିଛି ଅଞ୍ଚଳର ଚାଷୀମାନେ ମୃଦୁପାନୀୟକୁ ଚାଷ ଜମିରେ କୀଟନାଶକ ଭାବରେ ବ୍ୟବହାର କରିଥିବା ଲୋକଲୋଚନକୁ ଆସିଥିଲା। ପରୀକ୍ଷାରୁ ଜଣାପଡ଼ିଥିଲା କି ମୃଦୁପାନୀୟର ସ୍ୱାଦର ବୃଦ୍ଧି ପାଇଁ ୟୁରିଆ DDT ପରି ମାରାତ୍ମକ ରାସାୟନିକ ପଦାର୍ଥ ମିଶାଯାଇଥାଏ, ଯାହାକି ଶରୀର ପାଇଁ ଖୁବ୍ କ୍ଷତିକାରକ। ପରୀକ୍ଷାରୁ ଜଣାଯାଇଛି ଯେ ଏକ 350 ml ମୃଦୁପାନୀୟରେ 140 calorie ଶକ୍ତି ରହିଛି, ଯାହାକି କେବଳ 3 ଚାମଚ ଚିନିର ଶକ୍ତି ସହିତ ସମାନ। ତେଣୁ ମୃଦୁପାନୀୟ କଦାପି ଶକ୍ତି ବା ପୁଷ୍ଟିପ୍ରଦାୟକ ନୁହେଁ। ଯଦିଓ ମୃଦୁପାନୀୟଗୁଡ଼ିକ ଶରୀରକୁ ଶକ୍ତି ଯୋଗାଇବାର ଅକ୍ଷମ, ତଥାପି ଏହା ମେଦବହୁଳତାର ଏକ ମୁଖ୍ୟ କାରଣ। ଏଠାରେ ଏକ ଆକଳନ ବା ସର୍ଭେ ଉପସ୍ଥାପନ କରାଯାଇପାରେ। କାନାଡ଼ା ଦେଶର ଲୋକମାନେ ସବୁଠାରୁ ଅଧିକ ମୃଦୁପାନୀୟ ସେବନ କରୁଥିବାରୁ ସେଠାରେ ମେଦବହୁଳତା ବା ମୋଟା ହେବାରୁ ସୃଷ୍ଟି ହେଉଥିବା ରୋଗୀମାନଙ୍କ ସଂଖ୍ୟା ଅଧିକ। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ 35% ଲୋକ ମୃଦୁପାନୀୟ ସେବନ ଜନିତ ମେଦବହୁଳତା ରୋଗର ଶିକାର ହୋଇଥାନ୍ତି। ମୃଦୁପାନୀୟ ସେବନର ସବୁଠାରୁ କ୍ଷତିକାରକ ପ୍ରଭାବଟି ଛୋଟ ପିଲାମାନଙ୍କ ଉପରେ ପଡ଼ିଥାଏ। ମୃଦୁପାନୀୟର ବହୁଳ ସେବନ ପିଲାମାନଙ୍କୁ ସ୍ନାୟବିକ ଜଟିଳତା ବା ନର୍ଭସନେସ୍, ଶ୍ୱାସ କାଶ, ଆସ୍ଥମା, ଥାଇରଏଡ୍ ଜଟିଳତା, ହାଡ଼ ଏବଂ ଦାନ୍ତ କ୍ଷୟ ଇତ୍ୟାଦି ବହୁବିଧ ରୋଗଗ୍ରସ୍ତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମୃଦୁପାନୀୟରେ ବ୍ୟବହାର କରାଯାଉଥିବା କୋଲା ଫସ୍ଫେଟ୍ରେ ପରିପୂର୍ଣ୍ଣ, ଯାହାର ମାତ୍ରାଧିକ ଅନୁପାତ ହାଡ଼ରେ ଥିବା କ୍ୟାଲସିୟମ, ଦାନ୍ତର ଆସ୍ତରଣ ବା ଏନାମେଲ୍କୁ ନଷ୍ଟ କରିପକାଏ। ଏହାଫଳରେ ହାଡ଼ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ଅସ୍ଥିରେ ରନ୍ଧ୍ର ସୃଷ୍ଟି ହେବା ଜନିତ ରୋଗ ବା ଓଷ୍ଟିଓପୋରୋସିସ୍ ହୋଇଥାଏ। ମୃଦୁପାନୀୟରେ ମିଶିଥିବା କୃତ୍ରିମ ରଙ୍ଗ ସମ୍ଭାବ୍ୟ କର୍କଟ ରୋଗର କାରଣ ମଧ୍ୟ ହୋଇପାରେ। ଅଧିକ ମାତ୍ରାର ଫ୍ରୁକ୍ଟୋଜ୍ ଦ୍ରବଣ ପାକସ୍ଥଳୀ ଜ୍ୱଳନ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍ ଭଳି ପେଟ ବେମାରୀର ସୂତ୍ରଧର ହୋଇପାରେ। ମୃଦୁପାନୀୟକୁ ଅଧିକ ଲୋକପ୍ରିୟ କରିବା ପାଇଁ କେତେକ କମ୍ପାନୀ ସେଥିରେ ବ୍ରୁମିନ୍ର ବ୍ୟବହାର, ବ୍ରୁମିନ୍ଯୁକ୍ତ ଉଦ୍ଭିଦଜାତ ଦ୍ରବ୍ୟ ବା ବ୍ରୁମିନେଟେଡ୍ ଭେଜିଟେବୁଲ୍ ଅଏଲ୍ ଭାବରେ ବ୍ୟବହାର କରିଥାନ୍ତି। ଏହା ଗଳାଗ୍ରନ୍ଥି ବା ଥ୍ରୋଟ୍ରେ ଜ୍ୱଳନ ସୃଷ୍ଟି କରେ ଏବଂ ପରିଶେଷରେ ମାରାତ୍ମକ ହୋଇପାରେ। କ୍ୟାଫିନ୍ଯୁକ୍ତ ମୃଦୁପାନୀୟ ଶରୀରରୁ ଜଳୀୟ ଅଂଶ କମାଇ ଦେଇଥାଏ। କ୍ୟାଫିନ୍ ଦେହରୁ ଜଳ ନିଷ୍କାସନ କରିବାର ମୁଖ୍ୟ ଭୂମିକା ନେଇଥାଏ ଏବଂ ଶରୀରକୁ ଦୁର୍ବଳ ବା ନିସ୍ତେଜ କରିଦିଏ। ଏକ ସମୟରେ ବହୁ ପରିମାଣର ମୃଦୁପାନୀୟ ସେବନ ଦ୍ୱାରା ଲୋକ ମୃତ୍ୟୁମୁଖରେ ପଡ଼ିବାର ମଧ୍ୟ ଦୃଷ୍ଟାନ୍ତ ରହିଛି। ଆଜିର ଯୁବକ ଯୁବତୀମାନେ ମୃଦୁପାନୀୟ ବୋତଲକୁ ସିଧା ମୁହଁରେ ଲଗାଇ ପାନ କରିବାକୁ ଏକ ଆଧୁନିକ ସଭ୍ୟତାର ପ୍ରତୀକ ବୋଲି ମନେ କରନ୍ତି। ମାତ୍ର ବୋତଲଟି ଜୀବାଣୁମୁକ୍ତ ନା ନାହିଁ ସେ ବିଷୟରେ କଦାଚିତ ମନୋନିବେଶ କରିଥାନ୍ତି, କାରଣ ବହୁ ସଂଖ୍ୟକ ମୃଦୁପାନୀୟ ବୋତଲଗୁଡ଼ିକ ବ୍ୟବହାର ପରେ ପରିତ୍ୟକ୍ତ ଭାବରେ ବହୁଦିନ ଧରି ପଡ଼ି ରହେ। ମୁକ୍ତ ଭାବରେ ଏଣେତେଣେ ପଡ଼ିଥିବାରୁ ଏହା ଜୀବାଣୁମାନଙ୍କର ବାସସ୍ଥଳୀ ପାଲଟି ଯାଇଥାଏ। ବୋତଲଗୁଡ଼ିକର ପୁନଃ ବ୍ୟବହାର କରାଯାଉଥିବାରୁ ଏହା କେତେ ପରିମାଣରେ ସ୍ୱାସ୍ଥ୍ୟପ୍ରଦ ତାହା ନିଶ୍ଚିତ ଭାବରେ ସନ୍ଦେହର ପରିସରଭୁକ୍ତ। ସେଥିପାଇଁ ବହୁ ସମୟରେ ମୃଦୁପାନୀୟ ବୋତଲଗୁଡ଼ିକ ମଧ୍ୟରେ ବାହାରର ଆବର୍ଜନା ରହିଥିବାର ଖବର ଲୋକଲୋଚନକୁ ଆସିଲାଣି। ଅଧିକାଂଶ ବିକଶିତ ରାଷ୍ଟ୍ର ସମୂହ ମୃଦୁପାନୀୟକୁ ଉପେକ୍ଷା କରିସାରିଥିବା ବେଳେ ଭାରତ ପରି ବିକାଶଶୀଳ ରାଷ୍ଟ୍ର ଏହାର ପ୍ରଚଳନକୁ ସ୍ୱାଗତ କରିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଲା ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ମୃଦୁପାନୀୟର ଭାରତ ଏକ ଉତ୍କୃଷ୍ଟ ବ୍ୟବସାୟିକ କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ବୋପରି ଭାରତର କ୍ରମାଗତ ଭାବରେ ବଢ଼ି ଚାଲିଥିବା ଲୋକସଂଖ୍ୟା ଏବଂ ସ୍ୱାସ୍ଥ୍ୟ ସଚେତନତାର ଘୋର ଅଭାବ ମୃଦୁପାନୀୟ ଭଳି ମାରାତ୍ମକ ପାନୀୟର ବିକାଶରେ ସାହାଯ୍ୟ କରିଚାଲିଛି। ସେଥିପାଇଁ ଭଳି କି ଭଳି ବିଜ୍ଞାପନକୁ ମାଧ୍ୟମ କରି ମୃଦୁପାନୀୟ ପରି ଏକ ସ୍ୱାସ୍ଥ୍ୟ ହାନିକାରକ ପାନୀୟ ଭାରତରେ ତା'ର କଳେବର ବିସ୍ତାର କରିବାରେ ଲାଗିଛି।

ମୃଦୁପାନୀୟ କଦାପି ଶରୀରର ଖାଦ୍ୟ ଏବଂ ପାନୀୟର ଆବଶ୍ୟକତା ପୂରଣ କରିବାରେ ସହାୟତା ହୋଇନଥାଏ, ଏପରିକି ଏହା ତୃଷା ବା ଶୋଷ ମେଣ୍ଟାଇବାରେ ଅକ୍ଷମ। ତେଣୁ ଆମକୁ ବାହ୍ୟ ପ୍ରଲୋଭନରୁ ନିଜକୁ ଦୂରେଇ ରଖି ନିଜର ସେହି ଚିରାଚରିତ ଅଜା ଜେଜେ ଅମଳରୁ ପ୍ରଚଳିତ ପାନୀୟ ଯଥା ଦହି, ଘୋଳ ଦହି, ଲେମ୍ବୁ ଚିନି ପାଣି ସର୍ବୋପରି ପରିଷ୍କାର ଏବଂ ଜୀବାଣୁମୁକ୍ତ ଜଳ।

0: ଏବଂ ଜୀବାଣୁମୁକ୍ତ ଜଳ ଇତ୍ୟାଦିକୁ ପାନୀୟ ଭାବରେ ଆପଣାଇବାକୁ ଶପଥ ନେବାକୁ ହେବ ଏବଂ ଏକ ସୁସ୍ଥ ନିରାଡ଼ମ୍ବର ସମାଜ ଗଠନରେ ସାହାଯ୍ୟ କରିବା ଆମର ଲକ୍ଷ୍ୟ ହେବା ଉଚିତ।
1: ଶୁଣିଲେ ଆଲୋଚନା ମୃଦୁ ପାନୀୟର ଅପକାରିତା ସମ୍ପର୍କରେ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଗୀତ ଅତୀତ କ୍ରମରେ ପୁରାତନ ଓଡ଼ିଆ କଥାଚିତ୍ର ଅକ୍ଷୟ ତୃତୀୟାର ଗୀତଟିଏ କଣ୍ଠ ଦେଇଛନ୍ତି ନିର୍ମଳା ମିଶ୍ର।

0: ଗୀତ ଅତୀତ କ୍ରମରେ ଶୁଣିଲେ ପୁରାତନ କଥାଚିତ୍ର ଅକ୍ଷି ତୃତୀୟାର ଗୀତଟିଏ। ଶିଳ୍ପୀ ଥିଲେ ନିର୍ମଳା ମିଶ୍ର। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ।
1: ସୁନିଶ୍ଚିତ କରିବା ପାଇଁ ତୟାର। ଭିଏତନାମ ମେ ନୌକା ଦୁର୍ଘଟନା ମେ ମାରେ ଗଏ 15 ଭାରତୀୟଙ୍କ ପାର୍ଥିବ ଶରୀର ହୋ ଚି ମିନ୍ ସହର ପହଞ୍ଚେ। ଉନ୍ହେ ଜଲ୍ଦ ସେ ଜଲ୍ଦ ଭାରତ ଲାୟା ଯାଏଗା। उत्तर प्रदेश ने एक दिन में 35 करोड़ से अधिक पौधे लगाकर पर्यावरण संरक्षण में नया इतिहास रचा। चीन में अंडर 23 एथलेटिक्स चैंपियनशिप में भारत ने 3 स्वर्ण सहित कुल 16 पदक जीते और लंदन में विंबलडन टेनिस प्रतियोगिता के पुरुष सिंगल्स फाइनल में यानिक सिनर और अलेक्जेंडर ज़वरेव का मैच जारी।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10ଟା। ଏଥର ଶିଳ୍ପୀ ସନ୍ତୋଷ କୁମାର ସୁବାସ କୁମାର ପାତ୍ର ଏବଂ ସାଥୀଙ୍କ ପରିବେଷିତ କେତୋଟି ଝୁମର ଗୀତ ଶୁଣନ୍ତୁ।

ଶିଳ୍ପୀ ସୁଭାଷ ଚନ୍ଦ୍ର ପାତ୍ର ଓ ସାଥୀଙ୍କ ପରିବେଷିତ କେତୋଟି ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ହିନ୍ଦୀ କଥାଚିତ୍ର ହମ୍ ଆପକେ ହେ କୌନ୍ ଚଳଚ୍ଚିତ୍ରରେ କେତୋଟି ଗୀତ।

ହାମ୍ ଆପକେ ହୁକନ୍ କଥାଚିତ୍ରରେ କେତୋଟି ଗୀତ ଶୁଣୁଥିଲେ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।